1948 ଶୁକ୍ରବାର ଆଷାଢ଼ 4 ଦିନ 2026 ମସିହା ଜୁନ୍ ମାସ 25 ତାରିଖ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣୁଥିବା ଆମର ସମସ୍ତ ଶ୍ରୋତାମାନଙ୍କ ମଙ୍ଗଳ ମନାସି ମାଙ୍ଗଳିକ ସହ ଆରମ୍ଭ କରୁଛୁ ଆଜିକାର ଏହି ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି FM ବ୍ୟାଣ୍ଡ 101.9 MHz ଯୋଗେ।

ଶୁଣୁଥିଲେ ଆରାଧନା କାର୍ଯ୍ୟକ୍ରମରେ ଭକ୍ତି ଗୀତ ଆକାଶବାଣୀ ବଲାଙ୍ଗୀର। ଏବେ ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ଆଜିର ଭାବନା। ଉପସ୍ଥାପନା ଲକ୍ଷ୍ମଣ କୁମାର ପଣ୍ଡା।

ପ୍ରଣାମ ଶ୍ରୋତା ବନ୍ଧୁ, ଗତଥର ଆମେ ପ୍ରଜ୍ଞାପୁରାଣର ପ୍ରଥମ ଭାଗର କେତେ ଅଂଶର ଆଲୋଚନା କରିଥିଲେ। ଆଜି ଆସନ୍ତୁ ଏହାର ପରବର୍ତ୍ତୀ ଭାଗର ଆଲୋଚନା କରିବା। ପ୍ରବଳ ଥଣ୍ଡା ହେଲା, ପୃଥିବୀ ପୃଷ୍ଠରେ ଚାଲୁଥିବା କୀଟମାନେ ଥଣ୍ଡାରେ ମୋଡ଼ି ହୋଇ ମରିଗଲେ। ବନ୍ୟଜନ୍ତୁଙ୍କ ପାଇଁ ଆହାରର ସମସ୍ୟା ଦେଖାଦେଲା। ଥଣ୍ଡାରୁ ରକ୍ଷା ପାଇବା ପାଇଁ ଲୋକମାନେ ଜାଳେଣୀ କାଠ ଖୋଜିଲେ। ସମସ୍ତଙ୍କ ଦେହ ଥଣ୍ଡାରେ ଥରୁଥିଲା, କଷ୍ଟ ନିବାରଣ ଉପାୟ ମିଳୁନଥିଲା। ଗଛ ଏତେ କଷ୍ଟ ଦେଖିପାରିଲା ନାହିଁ, କଷ୍ଟ ଭୋଗ କରୁଥିବା ଏତେ ପ୍ରାଣୀଙ୍କ ପାଇଁ କିଛି କରିବା ଦରକାର, କିନ୍ତୁ ସେ କରିବ କ'ଣ? ତା ନିକଟରେ ବୁଦ୍ଧି ନଥିଲା, ପୁରୁଷାର୍ଥ ଧନ ବା ସୁଯୋଗ ମଧ୍ୟ ନଥିଲା। ତଥାପି ସେ ଚିନ୍ତା କରିବାରେ ଲାଗିଲା, ତା ନିକଟରେ କ'ଣ କିଛି ନାହିଁ? ଏପରି ହୋଇ ନପାରେ, ଏ ସୃଷ୍ଟିରେ କେହି ସମ୍ବଳହୀନ ନୁହନ୍ତି। ଗଭୀର ଭାବରେ ଚିନ୍ତା କରିବା ପରେ ସେ ଜାଣିପାରିଲା ଯେ ସେ ସମ୍ବଳହୀନ ନୁହେଁ। ପ୍ରକୃତି ଉନ୍ମୁକ୍ତ ହସ୍ତରେ ତାହାକୁ ପ୍ରଚୁର ମାତ୍ରାରେ ପୁଷ୍ପ ପଲ୍ଲବର ସମ୍ପଦ ଦେଇଛି। ବୃକ୍ଷ ମନେ ମନେ ସନ୍ତୋଷ ଲାଭ କଲା, ତାହାର ପ୍ରତି ଅଙ୍ଗ ପୁଲକିତ ହୋଇଉଠିଲା। ବୃକ୍ଷ ତାହାର ସବୁ ପତ୍ର ମାଟି ଉପରେ ଝଡ଼ାଇ ଦେଲା, ମାଟି ଉପରେ ଚାଲୁଥିବା କୀଟମାନେ ଆଶ୍ରୟ ପାଇଲେ, ପଶୁମାନେ ଖାଦ୍ୟ ପାଇଲେ, ଜାଳିବା ଜିନିଷ ସଂଗ୍ରହ କରି ମନୁଷ୍ୟମାନେ ନିଆଁ ଜଳାଇ ସେକି ହେଲେ। ଯାହା ବଳିଲା ତାହାକୁ ଖତଗଦାରେ ପକାଇ ଦିଆଗଲା। କିଛିଦିନ ପରେ ଆସିଲା ବସନ୍ତ ଋତୁ। ସେ ଥୁଣ୍ଟା ହୋଇ ଠିଆ ହୋଇଥିବା ଗଛକୁ ଆଦର କଲା ଏବଂ ପୁରୁଣା ପାଚିଲା ପତ୍ର ସ୍ଥାନରେ ନୂତନ କୋମଳ ପତ୍ର ଦେଇ ତାହାର ଅଙ୍ଗକୁ ସଜାଇ ଦେଲା। ଏହା ଥିଲା ତାହାର ଦାନର ପ୍ରତିଦାନ, ଉପହାରର ଅନୁଦାନ ସରିନଥିଲା। ସୁଗନ୍ଧିତ ପୁଷ୍ପ ଓ ମିଷ୍ଟ ଫଳରେ ଗଛକୁ ଭରିଦେଇ ଅନୁଦାନକୁ ପୂର୍ଣ୍ଣ କରି ଦିଆଗଲା। ବୃକ୍ଷ ଗୌରବାନ୍ୱିତ ଓ ସନ୍ତୁଷ୍ଟ ହୋଇଗଲା। ସେବା ସାଧନାର ଆନନ୍ଦ ଅନନ୍ୟ। ଏପରି ସେବାଧର୍ମୀ ସନ୍ଥଙ୍କ ନିକଟରେ ସ୍ୱର୍ଗର ବୈଭବ ମଧ୍ୟ ତୁଚ୍ଛ ଅଟେ। ମହାପରାକ୍ରମୀ ଓ ପୁଣ୍ୟାତ୍ମା ବିଦ୍ରୁଥ ସମୟାନୁସାରେ ସ୍ୱର୍ଗାରୋହଣ କଲେ। ନିଜ ସତ୍କର୍ମର ଫଳସ୍ୱରୂପ ସେ ସ୍ୱର୍ଗରେ ସୁଖ ଉପଭୋଗ କଲେ। ସେଠାରେ ସୁଖ ସୁବିଧାର ପ୍ରାଚୁର୍ଯ୍ୟ, ଅଥଚ ପରମାର୍ଥ ପାଇଁ ଯତ୍ ସାମାନ୍ୟ ସୁଯୋଗ ନାହିଁ, ଏପରି ସ୍ୱର୍ଗରେ ରହି ତାଙ୍କୁ ଅଣନିଶ୍ୱାସୀ ହେବା ପରି ଜଣାଗଲା। ସେ ସବୁବେଳେ ଦୁଃଖିତ ମନରେ ରହିଲେ। ଦେବରାଜ ଇନ୍ଦ୍ର ଦିନେ ତାଙ୍କର ଦୁଃଖର କାରଣ ପଚାରିଲେ। ସେ ଇନ୍ଦ୍ରଙ୍କୁ ନିଜର ମନର ବ୍ୟଥା ଶୁଣାଇଲେ। ସେ ସୁଖ ନୁହେଁ, ଶାନ୍ତି ପାଇବାକୁ ଇଚ୍ଛା କରନ୍ତି, ବିଳାସ ଭିତରେ ନୁହେଁ, ପରମାର୍ଥରେ ହିଁ ସେ ସନ୍ତୋଷ ଲାଭ କରିବେ। ପୃଥିବୀକୁ ଫେରିଯାଇ ସେଠାରେ ପରିବ୍ୟାପ୍ତ କୁପ୍ରବୃତ୍ତିର ନିବାରଣ କଲେ ସେ ଶାନ୍ତି ପାଇବେ। ସେଠାରେ ଯେଉଁ ଆନନ୍ଦ ତାହା ସ୍ୱର୍ଗରେ ନାହିଁ। ସୁରଗୁରୁ ବୃହସ୍ପତି ଦେବସଭାରେ ବିଦ୍ରୁଥଙ୍କର ଯଥେଷ୍ଟ ପ୍ରଶଂସା କଲେ ଓ କହିଲେ, ସୁଖ ସୁବିଧାରେ ପରିପୂର୍ଣ୍ଣ ସ୍ୱର୍ଗ ଅପେକ୍ଷା ତପସ୍ୱୀମାନଙ୍କର ତପଲୋକ ଅଧିକ ଶ୍ରେଷ୍ଠ ଅଟେ। ଏପରି ବ୍ୟକ୍ତିଙ୍କୁ ବରିଷ୍ଠ ଦେବମାନବ ପଦ ପ୍ରଦାନ କରାଯାଇପାରେ। ସେବା ସାଧନା ବ୍ୟତୀତ ଏମାନେ ଅନ୍ୟ କେଉଁଥିରେ ଶାନ୍ତି ପାଇପାରିବେ ନାହିଁ। ଯିଏ ଦିଏ ସେ ପାଏ। ଜଣେ ବ୍ୟକ୍ତି ନିଜର ଜୀବନର ଅନ୍ତିମ କାଳରେ ଏହା ଅନୁଭବ କଲେ। ଥରେ ଜଣେ ବ୍ୟକ୍ତି ନିଜର ସର୍ବସ୍ୱ ପରୋପକାର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଦେଇ ସନ୍ନ୍ୟାସୀ ହୋଇଗଲେ। ସେ ସବୁ ଦିଗରୁ ଈଶ୍ୱରଙ୍କ ଶରଣାଗତ ହୋଇଗଲେ। ତାଙ୍କର ଯୋଗକ୍ଷେମର ଦାୟିତ୍ୱ ବହନ କରିବା ପାଇଁ ଭଗବାନ ସହର୍ଷ ସ୍ୱୀକାର କଲେ। ତାଙ୍କ ପାଇଁ ଜଣେ ଦେବଦୂତ ଏକ ପାତ୍ରରେ ସୁସ୍ୱାଦୁ ଖାଦ୍ୟ ଆଣୁଥିଲେ ଓ ଭୋଜନ କରାଇ ଫେରି ଯାଉଥିଲେ। ଏହା ଦେଖି ଅନ୍ୟ ଜଣେ ଲୋକ ନିଜର ବ୍ୟବସାୟ ଇତ୍ୟାଦି ପୁତ୍ରମାନଙ୍କ ଦାୟିତ୍ୱରେ ଛାଡ଼ିଦେଇ ଗେରୁଆ ବସ୍ତ୍ର ପରିଧାନ କରି ତାଙ୍କ ପାଖରେ ତପସ୍ୟା କରିବାରେ ଲାଗିଲେ। ଏହାପରେ ଦେବଦୂତ ଦୁଇଟି ପାତ୍ର ଆଣିଲେ, ଗୋଟି କରି ଥିଲା ଶୁଖିଲା ରୁଟି ଓ ଅନ୍ୟଟିରେ ପୂର୍ବପରି ସୁସ୍ୱାଦୁ ଖାଦ୍ୟ। ବରାବର ଶୁଖିଲା ରୁଟି ଆସିବାର ଦେଖି ଅନ୍ୟ ଲୋକଟି କହିଲା, ମୋ ପାଇଁ କାହିଁକି ଶୁଖିଲା ରୁଟି ଆସୁଛି? ଦେବଦୂତ ଉତ୍ତର ଦେଲେ, ମହାଶୟ, ସଞ୍ଚିତ ପୁଣ୍ୟ ଅନୁସାରେ ଏ ଫଳ ମିଳୁଛି। ସେ ବ୍ୟକ୍ତି ପୁଣ୍ୟକର୍ମ ଉଦ୍ଦେଶ୍ୟରେ ନିଜର ସର୍ବସ୍ୱ ସମର୍ପଣ କରିଦେଲେ। ଆପଣ ଆପଣଙ୍କର ଜୀବନକାଳ ଭିତରେ କେବଳ ଥରେ ଅହଙ୍କାର ସହିତ ଜଣକୁ ଶୁଖିଲା ରୁଟି ଦେଇଥିଲେ, ତାହାର ସୁଧ ଭାବରେ ବର୍ତ୍ତମାନ ଆପଣଙ୍କୁ ରୁଟି ମିଳୁଛି।

ଶୁଖିଲା ରୁଟି ପାଇବା ଶେଷ ହୋଇଯିବ, ଏହାପରେ ଆଉ କିଛି ମିଳିବ ନାହିଁ। ସେ ବ୍ୟକ୍ତି ମନରେ ଚେତା ପଶିଲା। ସେ ନିଜର ବଳକା ରୁଟି ଦେବଦୂତଙ୍କ ଦ୍ୱାରା ଅଣାଇଲେ ଏବଂ ତାହାକୁ ଦାନ କରିଦେଇ ନିଜେ ଭୋକରେ ରହିଲେ। ପରଦିନ ଯେତେବେଳେ ଦେବଦୂତ ଥାଳି ଆଣିଲେ, ସେତେବେଳେ ଉଭୟ ଥାଳିରେ ଥିଲା ସୁସ୍ୱାଦୁ ଖାଦ୍ୟ। ଶ୍ରୋତାବନ୍ଧୁ, ପ୍ରଜ୍ଞାପୁରାଣର ପ୍ରଥମ ଭାଗର କିୟଦଂଶର ଆଜି ଆମେ ଆଲୋଚନା କଲେ। ପରବର୍ତ୍ତୀ ଅଧ୍ୟାୟରେ ଏହାର ପରବର୍ତ୍ତୀ ଅଂଶର ଆଲୋଚନା କରିବା। ନମସ୍କାର।

ଏଇଠି ଶେଷ ହେଲା ଆଜିର ଭାବନା। ଆକାଶବାଣୀ ବଲାଙ୍ଗୀର ଏବେ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଭାଗ 491। ପ୍ରଯୋଜନା ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ରାଖଲ ଚନ୍ଦ୍ର ମହାନ୍ତି, ବର୍ଣ୍ଣନା ବସନ୍ତ ମହାନ୍ତି।

ଶ୍ରୀକୃଷ୍ଣ କହିଛନ୍ତି, ପଞ୍ଚଭୂତର ସୂକ୍ଷ୍ମ ମାତ୍ରାତ୍ମକ ଭଗବାନଙ୍କ ଶରୀରଠାରୁ ଆରମ୍ଭ କରି ତାଙ୍କ ନିର୍ଗୁଣ ବ୍ରହ୍ମସ୍ୱରୂପ ପର୍ଯ୍ୟନ୍ତ ବିଭିନ୍ନ ରୂପ ଓ ଅବସ୍ଥାଠାରେ ଧାରଣା କରି ସାଧକ ଅଣିମା ଲଘିମାଦି ଅଷ୍ଟସିଦ୍ଧି ଓ ଅନୁର୍ମୀ ଦୂରଶ୍ରବଣାଦି ଦଶ ସିଦ୍ଧି ଲାଭ କରିଥାନ୍ତି। ଭଗବାନ ସବୁ ସିଦ୍ଧିର ଏକମାତ୍ର ସ୍ୱାମୀ, ହେତୁ ଏବଂ ପ୍ରଭୁ। ସିଦ୍ଧି ଉପେକ୍ଷଣୀୟ। ଏବେ ଉଦ୍ଧବ ମହା ଐଶ୍ୱର୍ଯ୍ୟ ସମ୍ପନ୍ନ ଭଗବାନଙ୍କ ବିଭୂତି ବିଷୟରେ ଜାଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।

ଏଇଠି ଶେଷ ହେଲା ଅତି ବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଭାଗ 491। ଆକାଶବାଣୀ ବଲାଙ୍ଗୀର। ଏହା ପରର କାର୍ଯ୍ୟକ୍ରମ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ କିଛି ସମୟ ମଧ୍ୟରେ। ପରେ ପରେ ଶୁଣିବେ ସଂସ୍କୃତ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଭୋଟର ତାଲିକାକେ ନିର୍ଭୁଲ ଓ ସ୍ୱଚ୍ଛ କରିବା ଲାଗି ରାଜ୍ୟ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଅଭିଯାନ ଶେଷ ହେବାରକେ ଆଉ ଚାରି ଦିନ ବାକି ରହିଛି। ରାଜ୍ୟ ଏପତକ 99.93% ଫର୍ମ ବଣ୍ଟା ସରିଛି। ରାଜ୍ୟର 3,10,68,884 ଜଣଙ୍କ ଡିଜିଟାଇଜେସନ୍ କାମ ଶେଷ ହୋଇଛି। ଗଲାକାଲି ସବୁ ନିର୍ବାଚନ ମଣ୍ଡଳୀନ ବିଏଲ୍ଓ ଆଉ ବିଏଲ୍ଏ ମାନଙ୍କର ସମନ୍ୱୟ ବୈଠକ ହୋଇଯାଇଛି। ବାକି ଥିବା କାମକେ ଆଇବା ଚାରି ଦିନ ଭିତରେ ଶେଷ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫ ସୂଚନା ଦିଆଯାଇଛି। ନୂଆଦିଲ୍ଲୀନ ଆଜି 36 ଜାତୀୟ ଯୁବ ସଂସଦ ପ୍ରତିଯୋଗିତା 2025-26 ପୁରସ୍କାର ବିତରଣ ସମାରୋହ ହେବା। ସମାରୋହଟି ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଯୋଗ ଦେଇକରି ଛାତ୍ରଛାତ୍ରୀ ଓ ବିଦ୍ୟାଳୟମାନଙ୍କୁ ପୁରସ୍କୃତ କରିବେ। ସାରା ଦେଶରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର 25 ଜାଗାର 200 ବିଦ୍ୟାଳୟ ଭିତରେ ଏହି ପ୍ରତିଯୋଗିତା ହୋଇଥିଲା। ଏହି ପ୍ରତିଯୋଗିତାଟି ଆଞ୍ଚଳିକ ବିଜେତା ଭାବେ ବରଗଡ଼ର ପିଏମ୍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ କେବିଲ୍ ପୁରସ୍କୃତ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା ରବିବାର ଦିନ ସକାଳ 11 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକଙ୍କ ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 135 ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏଥିଲାଗି ପ୍ରଧାନମନ୍ତ୍ରୀ ସାଧାରଣ ଲୋକଙ୍କର ମତାମତ ମାଗିଛନ୍। ଲୋକେ ନମୋ ଆପ୍ ଆଉ ମାଇଁ ଗଭ୍ ପୋର୍ଟାଲ୍ଟି ସେମାନଙ୍କର ମତାମତ ଦେଇପାରିବେ। ଇତାର ଛଡ଼ା 1800-1177 ଡାଏଲ୍ କରିକି ନିଜେ ନିଜର ମତାମତ ରେକର୍ଡ କରିପାରିବେ। 1922 ନମ୍ଘରକେ ମିସ୍ କଲ୍ ଦେଇକରି ଏସ୍ଏମ୍ଏସ୍ ଜରିଏ ଆଇବା 26 ତକ ନିଜର ମତାମତ ଦେଇପାରିବେ। ଛାତ୍ରଛାତ୍ରୀମାନଙ୍କ ସୁରକ୍ଷାକେ ନଜରଥି ରଖିକରି ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓଏସ୍ଡିଏମ୍ଏ ରାଜ୍ୟର ସବୁ ଶିକ୍ଷାନୁଷ୍ଠାନ କୋଚିଂ ସେଣ୍ଟର ଆଉ ଦକ୍ଷତା ବିକାଶ କେନ୍ଦ୍ରମାନଙ୍କେ ଅଗ୍ନି ନିରାପତ୍ତା ପ୍ରସ୍ତୁତିର କଡ଼ା ସମୀକ୍ଷା ଆଉ ଅଡିଟ୍କେ ବାଧ୍ୟତାମୂଳକ କରିଛି। ଉତ୍ତରପ୍ରଦେଶର ଲକ୍ଷ୍ନୌଠାରେ ହୋଇଥିବା ଅଗ୍ନିକାଣ୍ଡ ଘଟଣା ଉତ୍ତରୁ ଏହି ନିର୍ଦ୍ଦେଶ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ଏବଂ ଦକ୍ଷତା ବିକାଶ କେନ୍ଦ୍ରଗୁଡ଼ିକରେ ଅଗ୍ନି ନିରାପତ୍ତାକୁ ବାଧ୍ୟତାମୂଳକ କରିଛନ୍ତି। ନୂତନ ଶିକ୍ଷାବର୍ଷ ଆରମ୍ଭରେ ସୁରକ୍ଷା ନିୟମର କଡ଼ାକଡ଼ି ଅନୁପାଳନ ସହ 15 ଦିନ ମଧ୍ୟରେ ଅଡିଟ୍ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଉତ୍ତରପ୍ରଦେଶର ଲକ୍ଷ୍ନୌଠାରେ ଘଟିଥିବା ଅଗ୍ନିକାଣ୍ଡକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି ପରିପ୍ରେକ୍ଷୀରେ ସମସ୍ତ ଜିଲ୍ଲାପାଳ ତଥା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଛି। ରାଜ୍ୟରେ ବରିଷ୍ଠ ସାମ୍ବାଦିକଙ୍କୁ ପେନ୍ସନ୍ ପ୍ରଦାନ ପ୍ରସଙ୍ଗରେ ଓଡ଼ିଶା ହାଇକୋର୍ଟ 3 ମାସ ମଧ୍ୟରେ ଉପଯୁକ୍ତ ନିଷ୍ପତ୍ତି ନେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୟ ମଧ୍ୟରେ ପେନ୍ସନ୍ ସମ୍ପର୍କିତ ପ୍ରଶାସନିକ ଓ ଆର୍ଥିକ ଦିଗକୁ ବିଚାର କରି ଆବଶ୍ୟକ ପଦକ୍ଷେପ ନେବାକୁ ଜଷ୍ଟିସ୍ ଏସ୍କେ ପାଣିଗ୍ରାହୀ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ରାଜ୍ୟର 64 ସ୍ଥାନର ଇଂରାଜୀ ବନାନ ସଂଶୋଧନ ପାଇଁ ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅରବିନ୍ଦ ପାଢ଼ୀ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖିଛନ୍ତି। ବିଜ୍ଞପ୍ତି ପ୍ରକାଶ ପାଇବାର 1 ମାସ ମଧ୍ୟରେ ସମସ୍ତ ସରକାରୀ କାର୍ଯ୍ୟାଳୟର ନାମଫଳକ, ବିଜ୍ଞାପନ ଫଳକ ଆଦିରେ ସଂଶୋଧିତ ଇଂରାଜୀ ବନାନ ଲେଖିବାକୁ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳମାନଙ୍କୁ ପତ୍ର ମାଧ୍ୟମରେ ପରାମର୍ଶ ଦିଆଯାଇଛି। ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣାରେ ଆଉ ଜଣେ ଓଡ଼ିଆ ଯୁବତୀ ପ୍ରାଣ ହରାଇଛନ୍ତି। ଏଥିସହ ମୃତ୍ୟୁ ସଂଖ୍ୟା 8କୁ ବୃଦ୍ଧି ପାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବରୁ ଗ୍ୟାସ୍ ଲିକ୍ରେ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକଙ୍କ ପରିବାରବର୍ଗଙ୍କ ପାଇଁ 10 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ ସନ୍ଥ ଗୋପାଳନ ନବରଙ୍ଗପୁର ଜିଲ୍ଲା ଗସ୍ତରେ ଯାଇ ମାଝିଗୁଡ଼ାରେ ଥିବା ଇଭିଏମ୍ ଓ ଭିଭିପାଟ୍ ଗୋଦାମ ଯାଞ୍ଚ କରିଥିଲେ। ଏହି ଅବସରରେ ଶ୍ରୀ ଗୋପାଳନ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାର ପରିଚାଳନା ନେଇ ସମୀକ୍ଷା କରିଥିଲେ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡିଠାରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏଥିରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ କହିଛନ୍ତି, ରାଜ୍ୟର ପ୍ରତ୍ୟେକ ନାଗରିକଙ୍କ ପାଖରେ ବିକାଶର ସୁଫଳ ପହଞ୍ଚାଇବା ସରକାରଙ୍କର ଲକ୍ଷ୍ୟ। ଏହି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଶ୍ରୀ ହରିଚନ୍ଦନ ଆଲୋଚନା କରିଥିଲେ। ରାଜ୍ୟ ସରକାରଙ୍କର 2 ବର୍ଷ ପୂର୍ତ୍ତି ଅବସରରେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଗଞ୍ଜାପାରା ପଞ୍ଚାୟତରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇଥିଲେ। ଜିଲ୍ଲାରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ଏବଂ ତା'ର ସଫଳତା ସମ୍ପର୍କରେ ଶ୍ରୀ ଗଣ୍ଡ ଆଲୋଚନା କରିଥିଲେ। ଏହି ଅବସରରେ ବିଭିନ୍ନ ଯୋଜନାର ହିତାଧିକାରୀଙ୍କୁ ସହାୟତା ରାଶି ବଣ୍ଟନ କରାଯାଇଥିଲା। ଗଞ୍ଜାମ ଜିଲ୍ଲା ଛତ୍ରପୁର ପୌର ପରିଷଦ ପରିସରରେ ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ବିକାଶ ଧାରା ଓଡ଼ିଶା ସାରା ବୁକ୍ଲେଟ୍ ଉନ୍ମୋଚନ କରାଯାଇଛି। ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ କାର୍ଯ୍ୟକ୍ରମରେ ଯୋଗଦେଇ ନାଗରିକ କୈନ୍ଦ୍ରିକ ସହରୀ ଶାସନକୁ ସୁଦୃଢ଼ କରିବା ଏବଂ ସହରୀ ବିକାଶରେ ଜନସାଧାରଣଙ୍କର ଅଂଶଗ୍ରହଣ ସୁନିଶ୍ଚିତ କରିବା ଉପରେ ଆଲୋକପାତ କରିଥିଲେ। ଭଦ୍ରକ ଜିଲ୍ଲାରେ ଆରକ୍ଷୀ ଅଧୀକ୍ଷକ ମନୋଜ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅବୈଧ ନିଶାଦ୍ରବ୍ୟ କାରବାରକୁ ରୋକିବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନିଶାଦ୍ରବ୍ୟ ଚୋରାଚାଲାଣକୁ ରୋକିବା ସହ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ବୃଦ୍ଧି ଏବଂ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ପୁରୀ ଶ୍ରୀମନ୍ଦିରରେ ଆଜି ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ତିଥିରେ ରୁକ୍ମିଣୀ ହରଣ ଓ ବିବାହ ଉତ୍ସବ ନୀତି ଅନୁଷ୍ଠିତ ହେବ। ଏହି ନୀତି ପାଇଁ ପ୍ରଥମ ଭୋଗମଣ୍ଡପ ଶେଷ ହେବା ପରେ ପ୍ରାୟ 5 ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଭାରତରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 51 ବର୍ଷ ପୂର୍ତ୍ତିକୁ ଆଜି ସମ୍ବିଧାନ ହତ୍ୟା ଦିବସ ଭାବେ ପାଳନ କରାଯାଉଛି। 1975 ଜୁନ୍ ମାସ 25 ତାରିଖରେ ଭାରତୀୟ ସମ୍ବିଧାନ ପ୍ରତି ଅମର୍ଯ୍ୟାଦା ପ୍ରଦର୍ଶନ ପୂର୍ବକ ତତ୍କାଳୀନ ସରକାର ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ। ଦେଶର ଗଣତାନ୍ତ୍ରିକ ଇତିହାସର ମର୍ଯ୍ୟାଦା କ୍ଷୁର୍ଣ୍ଣ କରିଥିବା ସେହି

0: ଦିନକୁ ମନେ ପକାଇ ଆଜି ଦେଶର କୋଣ ଅନୁକୋଣରେ ସମ୍ଭିଧାନ ହତ୍ୟା ଦିବସ ପାଳନ କରାଯାଉଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ 65ତମ ଜାତୀୟ ଆନ୍ତଃରାଜ୍ୟ ବରିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା ଆରମ୍ଭ ହୋଇଛି। କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏହାକୁ ଉଦ୍ଘାଟନ କରିଛନ୍ତି। ପ୍ରତିଯୋଗିତାର ପ୍ରଥମ ଦିନରେ ପୁରୁଷ ପୋଲ୍ ଫୋଲ୍ଡରେ ଦେବକୁମାର ମୀନା ନୂତନ ଜାତୀୟ କୀର୍ତ୍ତିମାନ ସହ ଏସୀୟ କ୍ରୀଡ଼ା 2026 ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି। ସେହିପରି ମହିଳା 100 ମିଟର ହର୍ଡଲ୍ସ ରେସ୍ରେ ଓଡ଼ିଶାର ପ୍ରଜ୍ଞା ସାହୁ କାଂସ୍ୟ ପଦକ ଜିତିଛନ୍ତି। ପାଣିପାଗ, ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆଲୋଚନା। ଯକୃତର ଯତ୍ନ ଆଲୋଚନା କରିଛନ୍ତି ଡାକ୍ତର ନିରଞ୍ଜନ ରାଉତ।
2: ଯକୃତ ଆମ ଉପର ପେଟର ଡାହାଣ ପାଖରେ ରହିଥାଏ। ଆମ ଶରୀର ଭିତରେ ପ୍ରତି ମୁହୂର୍ତ୍ତରେ ଘଟୁଥିବା ଜୈବିକ ପ୍ରକ୍ରିୟା ମଧ୍ୟରୁ ଯକୃତ ପ୍ରାୟ 500ରୁ ଅଧିକ କାମରେ ଭାଗ ନେଇଥାଏ। ଆମେ ଦୈନିକ ଶ୍ୱେତସାର, ପୁଷ୍ଟିସାର, ସ୍ନେହସାର, ଲବଣ ତଥା ଭିଟାମିନ୍ ଖାଦ୍ୟ ଗ୍ରହଣ କରିଥାଉ। ସେଗୁଡ଼ିକ ହଜମ କରି ରକ୍ତରେ ମିଶାଇବା ଏବଂ ଅଣୁସ୍ତରରେ ଶରୀରର ଆବଶ୍ୟକତା ପୂରଣ କରିବା ଯକୃତର ଏକ ମୁଖ୍ୟ କାର୍ଯ୍ୟ। ଏହାଦ୍ୱାରା ଯକୃତ ଶରୀର ଗଠନରେ ସାହାଯ୍ୟ କରେ, ପରିଶ୍ରମ କରିବା ଦ୍ୱାରା ଶରୀରରେ ହେଉଥିବା କ୍ଷୟକ୍ଷତି ଭରଣା କରେ ଏବଂ ଭବିଷ୍ୟତ ପାଇଁ କିଛି ଖାଦ୍ୟାଣୁ ଗଚ୍ଛିତ କରି ରଖେ। ଆମ ଦେହ ଭିତରେ ଦୈନିକ କିଛି ଜୀବକୋଷ କାମ କରି ମୃତ ବା ଅଚଳ ହୋଇଯାଆନ୍ତି, ଯକୃତ ସେଗୁଡ଼ିକୁ ନଷ୍ଟ କରିଦିଏ। ସେହିପରି ଦେହ ବାହାରୁ ପ୍ରବେଶ କରୁଥିବା ଜୀବାଣୁମାନଙ୍କୁ ମଧ୍ୟ ନଷ୍ଟ କରିଦିଏ। ମଦ ତଥା ଅନ୍ୟାନ୍ୟ ମାଦକ ଦ୍ରବ୍ୟର କୁପ୍ରଭାବ ନଷ୍ଟ କରିବାରେ ସାହାଯ୍ୟ କରେ। ସେହିପରି ଆମେ ବ୍ୟବହାର କରୁଥିବା ଔଷଧର କୁପ୍ରଭାବ ମଧ୍ୟ ନିଷ୍କ୍ରିୟ କରିଦିଏ। ଆମର ଖାଦ୍ୟ ହଜମ ପାଇଁ ଯକୃତ ପିତ୍ତରସ ତିଆରି କରେ। ଏହି ପିତ୍ତରସ ଯକୃତରୁ ବାହାରି ପିତ୍ତନଳୀ ଦେଇ ଖାଦ୍ୟନଳୀରେ ଥିବା ଖାଦ୍ୟରେ ମିଶେ ଏବଂ ଖାଦ୍ୟକୁ ହଜମ କରେ। ଏଥର ସଂକ୍ଷେପରେ ଆଲୋଚନା କରିବା କେଉଁ କେଉଁ ରୋଗ ଯକୃତକୁ ଆକ୍ରମଣ କରିଥାଏ। ବିଭିନ୍ନ ଭୂତାଣୁ ଯକୃତକୁ ସଂକ୍ରମଣ କରି ହେପାଟାଇଟିସ୍ ବା କାମଳ ରୋଗ ସୃଷ୍ଟି କରନ୍ତି। ଏହି ରୋଗର ଲକ୍ଷଣଗୁଡ଼ିକ ହେଲା ଆଖି ଓ ଚର୍ମ ହଳଦିଆ ପଡ଼ିବା, ଗାଢ଼ ହଳଦିଆ ପରିସ୍ରା ହେବା, ଜ୍ୱର ହେବା, ଭୋକ ମରିଯିବା ଏବଂ ଉପର ପେଟର ଡାହାଣ ପାଖରେ ଦରଜ ହେବା। ଏହି ହେପାଟାଇଟିସ୍ ଭୂତାଣୁଗୁଡ଼ିକ ବିଭିନ୍ନ ପ୍ରକାରର ଯଥା ଏ, ବି, ସି, ଡି, ଇ ଇତ୍ୟାଦି। ଏମାନଙ୍କ ମଧ୍ୟରୁ ଏ ଏବଂ ଇ ଭୂତାଣୁ ଦୂଷିତ ପାଣି ତଥା ଖାଦ୍ୟ ମାଧ୍ୟମରେ ଦେହକୁ ପ୍ରବେଶ କରି ହଳଦିଆ କାମଳ ରୋଗ ସୃଷ୍ଟି କରେ। ତେଣୁ ଆମେ ବିଶୁଦ୍ଧ ପାଣି ଓ ଖାଦ୍ୟ ବ୍ୟବହାର କରି ହେପାଟାଇଟିସ୍ ଏ ଏବଂ ଇ ଭୂତାଣୁ ସଂକ୍ରମଣରୁ ନିଜକୁ ରକ୍ଷା କରିପାରିବା। ହେଲେ ହେପାଟାଇଟିସ୍ ବି ଭୂତାଣୁ ଅଧିକ ମାରାତ୍ମକ। ସଂକ୍ରମିତ ଛୁଞ୍ଚି, ରକ୍ତ ସଞ୍ଚାରଣ ତଥା ଦେହରେ ହେଉଥିବା କ୍ଷତ ମାଧ୍ୟମରେ ଏହା ଦେହ ଭିତରକୁ ପ୍ରବେଶ କରି ପ୍ରଥମେ କାମଳ ରୋଗ ଏବଂ ପରେ ପରେ ସିରୋସିସ୍ ତଥା କର୍କଟ ରୋଗ ସୃଷ୍ଟି କରେ। ଏହି ହେପାଟାଇଟିସ୍ ବି ଭୂତାଣୁ ପାଇଁ ଗୋଟିଏ ସଫଳ ଟୀକା ମିଳୁଅଛି। ସମସ୍ତେ ଏହି ଟୀକା ନେଇ ବି ଭୂତାଣୁ ସଂକ୍ରମଣରୁ ନିଜକୁ ରକ୍ଷା କରିପାରିବା। ଏବେ ଯକୃତର ସିରୋସିସ୍ ରୋଗ ବିଷୟରେ ଆଲୋଚନା କରିବା। ଏହି ରୋଗରେ ବିଭିନ୍ନ କାରଣରୁ ଯକୃତର ଜୀବକୋଷଗୁଡ଼ିକ ନଷ୍ଟ ହୋଇଯାଆନ୍ତି ଏବଂ ସେହି ସ୍ଥାନରେ ଅଧିକ ତନ୍ତୁ ଜମିଯାଇ ଫାଇବ୍ରୋସିସ୍ ଭଳି ଚିହ୍ନ ସୃଷ୍ଟି କରେ, ଫଳରେ ଯକୃତର ଆକାର ସଙ୍କୁଚିତ ହୋଇ ଅକାମୀ ହୋଇପଡ଼େ। ସିରୋସିସ୍ ଯୋଗୁଁ ପେଟ ଭିତରେ ପାଣି ଜମିଯାଏ, ଏହାକୁ ଜଳ ଉଦରୀ ରୋଗ କୁହନ୍ତି। ଆମ ଦେଶରେ ସାଧାରଣତଃ ମଦ୍ୟପାନ ଯୋଗୁଁ ସିରୋସିସ୍ ରୋଗ ହୋଇଥାଏ, ତେଣୁ ମଦ୍ୟପାନ ବର୍ଜନ କରି ଆମେ ଏହି ରୋଗରୁ ରକ୍ଷା ପାଇପାରିବା। ହେଲେ ଆଜିକାଲି ଲୋକଙ୍କ ଜୀବନଶୈଳୀ ବଦଳି ଯାଇଛି। ବେଶୀ ଲୋକ ଚଟପଟି ଖାଦ୍ୟ ଖାଇବାକୁ ଭଲ ପାଉଛନ୍ତି, ବ୍ୟାୟାମ ବା ପରିଶ୍ରମ କରିବାକୁ ପସନ୍ଦ କରୁନାହାନ୍ତି, ଫଳରେ ଯକୃତରେ ଅଧିକ ଚର୍ବି ଜାତୀୟ ଖାଦ୍ୟ ଜମା ହୋଇ କ୍ରମେ ଯକୃତ ଚର୍ବିମୟ ହୋଇଯାଉଛି। ପରବର୍ତ୍ତୀ ସମୟରେ ଏହି ଚର୍ବିମୟ ଯକୃତରେ ସିରୋସିସ୍ ରୋଗ ଜନ୍ମ ନେଉଛି। ଏଥିରୁ ମୁକ୍ତି ପାଇବାକୁ ହେଲେ ଜୀବନଶୈଳୀ ପରିବର୍ତ୍ତନ ସହିତ ସୁଷମ ଖାଦ୍ୟ ଖାଇ ବ୍ୟାୟାମ ବା ଯୋଗ ଆଦରି ଆମକୁ ନିଜକୁ ସୁସ୍ଥ ରଖିବାକୁ ପଡ଼ିବ। ଆଗରୁ ଆଲୋଚନା କରିଛେ ହେପାଟାଇଟିସ୍ ବି ଭୂତାଣୁ ସଂକ୍ରମଣ ଯୋଗୁଁ ପ୍ରଥମେ ହଳଦିଆ କାମଳ ରୋଗ ହୁଏ। ଏହି ସଂକ୍ରମଣ ଦୀର୍ଘଦିନ ରହିଲେ ସିରୋସିସ୍ ରୋଗ ହୋଇ ପରେ ଯକୃତ କର୍କଟ ରୋଗ ହୋଇଥାଏ। ବିଷାକ୍ତ ଖାଦ୍ୟ, ହାନିକାରକ ଔଷଧ ବା ଅନ୍ୟ କେଉଁ କାରଣରୁ ଯଦି ଯକୃତ ଜୀବକୋଷ ନଷ୍ଟ ହୋଇଯାଆନ୍ତି ତେବେ କର୍କଟ ରୋଗ ସୃଷ୍ଟି ହେବାର ଆଶଙ୍କା ଥାଏ। ଅତଏବ ଆମେ ସତର୍କ ତଥା ସଜାଗ ହୋଇ ହେପାଟାଇଟିସ୍ ବି ଟୀକା ନେବା, ମଦ୍ୟପାନ ବର୍ଜନ କରିବା, ବିଷାକ୍ତ ଖାଦ୍ୟ ତଥା ଔଷଧଠାରୁ ଦୂରରେ ରହିବା, ଜୀବନଶୈଳୀ ପରିବର୍ତ୍ତନ କରି ସୁଷମ ଖାଦ୍ୟ ଖାଇଲେ ବିଭିନ୍ନ ପ୍ରକାରର ଯକୃତ ରୋଗରୁ ନିଜକୁ ରକ୍ଷା।

0: କରିପାରିବା।
1: ଆମର ଶାସ୍ତ୍ରରେ ଶୁଣୁଥିଲେ ଆଲୋଚନା ଯକୃତର ଯତ୍ନ, ଆଲୋଚନା କରିଥିଲେ ଡାକ୍ତର ନିରଞ୍ଜନ ରାଉତ। ଆକାଶବାଣୀ କଟକ ସମୟ ବର୍ତ୍ତମାନ 7:15 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।

ആകാശവാണി. ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା. ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ 52ତମ ପ୍ରଗତି ବୈଠକ ଅନୁଷ୍ଠିତ. ହରିୟାଣାର ଗୁରୁଗ୍ରାମଠାରେ ଆଜିଠାରୁ ଆରମ୍ଭ ହେବ ବ୍ରିକ୍ସ ଶକ୍ତିମନ୍ତ୍ରୀମାନଙ୍କ ସମ୍ମିଳନୀ. ଭାରତରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 51 ବର୍ଷ ପୂର୍ତ୍ତିକୁ ନେଇ ଆଜି ପାଳନ କରାଯାଉଛି ସମ୍ବିଧାନ ହତ୍ୟା ଦିବସ. ଏବଂ ଆଇସିସି ମହିଳା T20 ବିଶ୍ୱକପ୍ରେ ଆଜି ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯିବ ମ୍ୟାଚ୍. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 52ତମ ପ୍ରଗତି ବୈଠକରେ ଅଧ୍ୟକ୍ଷତା କରିଛନ୍ତି. ବୈଠକରେ ରାସ୍ତା ସଂଯୋଗୀକରଣ, ବିଦ୍ୟୁତ୍, ଔଦ୍ୟୋଗିକ ବିକାଶ ଏବଂ ମେଟ୍ରୋ ରେଳ ଭଳି 4ଟି କ୍ଷେତ୍ରର ପ୍ରାୟ 30,000 କୋଟି ଟଙ୍କାର ପ୍ରକଳ୍ପ ନେଇ ସମୀକ୍ଷା କରାଯାଇଛି. ଏହିସବୁ ପ୍ରକଳ୍ପଗୁଡ଼ିକୁ ଅର୍ଥନୈତିକ ବିକାଶକୁ ତ୍ୱରାନ୍ୱିତ କରିବା ସହ ଆଞ୍ଚଳିକ ସଂଯୋଗୀକରଣ ଏବଂ ଶିଳ୍ପ ବିକାଶ କ୍ଷେତ୍ରରେ ସହାୟକ ହେବ. ଏଥିରେ ସମ୍ପୃକ୍ତ ସମସ୍ତ ସଂସ୍ଥା ମଧ୍ୟରେ ସମନ୍ୱୟ ରକ୍ଷା କରି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଛି. ବୈଠକରେ ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରକଳ୍ପଗୁଡ଼ିକରେ ବିଳମ୍ବ ହେଲେ ଏଥିପାଇଁ ବ୍ୟୟବରାଦ ବୃଦ୍ଧି ପାଇବ ଏବଂ ସାଧାରଣ ଜନତାଙ୍କୁ ସଠିକ୍ ସମୟରେ ଲାଭ ମିଳିପାରିବ ନାହିଁ. ଶ୍ରୀ ମୋଦି ବିଭିନ୍ନ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଗୁଡ଼ିକୁ ଦୀର୍ଘଦିନ ଧରି ପଡ଼ିରହିଥିବା ସମସ୍ୟାଗୁଡ଼ିକର ତ୍ୱରିତ ସମାଧାନ କରିବା ସହ ପ୍ରକଳ୍ପଗୁଡ଼ିକ ଯେଭଳି ସମୟବଦ୍ଧ ଢଙ୍ଗରେ ଶେଷ କରାଯାଇପାରିବ ସେଥିଲାଗି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି. ବୈଠକରେ ଟିବି ମୁକ୍ତ ଭାରତ ଅଭିଯାନର ମଧ୍ୟ ସମୀକ୍ଷା କରାଯାଇଛି. ପ୍ରଧାନମନ୍ତ୍ରୀ ଏଥିଲାଗି କୃତ୍ରିମ ବୁଦ୍ଧିମତାର ଉପଯୋଗ ଉପରେ ଗୁରୁତ୍ୱ ଦେଇଛନ୍ତି. ଏହି ଅଭିଯାନକୁ ସଫଳ କରିବା ଲାଗି ଏନ୍ସିସି ଏବଂ ମାଇ ଭାରତ ସ୍ୱେଚ୍ଛାସେବୀଙ୍କୁ ସଚେତନତା ସୃଷ୍ଟି ଏବଂ ଅନ୍ୟାନ୍ୟ ପଦକ୍ଷେପ ପାଇଁ ଉଦ୍ୟମ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି. ଅନ୍ୟପକ୍ଷରେ ଶ୍ରୀ ମୋଦି ଉତ୍ତରଦାୟିତ୍ୱର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରି ବ୍ୟାଙ୍କ, ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା ଏବଂ ଡିଜିଟାଲ ପ୍ଲାଟଫର୍ମଗୁଡ଼ିକୁ ଆହୁରି ଦୃଢ଼ ଭାବରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ଲାଗି ଆହ୍ୱାନ ଦେଇଛନ୍ତି. ରାଜ୍ୟଗୁଡ଼ିକୁ E0 FIR ବ୍ୟବସ୍ଥା କରିବା ଲାଗି ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି. ଏହାଦ୍ୱାରା ତ୍ୱରିତ ପଞ୍ଜୀକରଣ ସହ ସାଇବର ଅପରାଧ ଅଭିଯୋଗଗୁଡ଼ିକର ଶୀଘ୍ର ସମାଧାନ କରାଯାଇପାରିବ. ନୂଆଦିଲ୍ଲୀରେ ଆଜି ଗ୍ରାମୀଣ ବିକାଶ ବିଭାଗ ପକ୍ଷରୁ ଗ୍ରାମୀଣ ବିକାଶ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ବ୍ୟବହାର ନେଇ ଏକ ଜାତୀୟ ସ୍ତରର କର୍ମଶାଳା ଆୟୋଜନ କରାଯାଉଛି. ଏହି କର୍ମଶାଳାରେ ଗ୍ରାମୀଣ ଭାରତର ତୃଣମୂଳ ସ୍ତରର ବିକାଶ ପାଇଁ ଆବଶ୍ୟକ ହେଉଥିବା ପ୍ରଯୁକ୍ତିବିଦ୍ୟା ନବସୃଜନ କ୍ଷେତ୍ରରେ ସମନ୍ୱୟ ଉପରେ ଆଲୋଚନା କରାଯିବ. କର୍ମଶାଳାରେ ଉଚ୍ଚ ପ୍ରଭାବ ସମ୍ପନ୍ନ କୃତ୍ରିମ ବୁଦ୍ଧିମତାର ବ୍ୟବହାର ଏବଂ ଆବଶ୍ୟକ ହେଉଥିବା ଢାଞ୍ଚା ସମ୍ପର୍କରେ ମଧ୍ୟ ବିଭିନ୍ନ ଅଂଶୀଦାରମାନଙ୍କ ମଧ୍ୟରେ ମତ ବିନିମୟ ହେବ. ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ କର୍ମଶାଳାରେ ନୀତି ନିର୍ଦ୍ଧାରକ, ଶିଳ୍ପ ନେତୃତ୍ୱ ଏବଂ ନବସୃଜନକାରୀମାନେ ଯୋଗଦେଇ ପ୍ରଭାବୀ କୃତ୍ରିମ ବୁଦ୍ଧିମତା ସମ୍ପନ୍ନ ଜ୍ଞାନକୌଶଳର ବ୍ୟବହାର ସମ୍ପର୍କରେ ଆଲୋଚନା କରିବେ. କର୍ମଶାଳାରେ ନୀତି ଆୟୋଗ, ଇଣ୍ଡିଆ AI ମିଶନ ପ୍ରମୁଖ, ଶିଳ୍ପ ସହଯୋଗୀ, ପ୍ରଯୁକ୍ତିବିଦ୍ୟା ଷ୍ଟାର୍ଟଅପ୍, ଶୈକ୍ଷିକ ପ୍ରତିଷ୍ଠାନର ପ୍ରତିନିଧିମାନେ ଯୋଗଦେବେ ବୋଲି ଜଣାପଡ଼ିଛି. ହରିୟାଣାର ଗୁରୁଗ୍ରାମରେ ଆଜି ଏବଂ ଆସନ୍ତାକାଲି 11 ବ୍ରିକ୍ସ ଶକ୍ତିମନ୍ତ୍ରୀମାନଙ୍କ ସମ୍ମିଳନୀ ଅନୁଷ୍ଠିତ ହେବ. ଭାରତ ଏହି ସମ୍ମିଳନୀର ଆୟୋଜନ କରୁଛି. ବ୍ରିକ୍ସ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ ଶକ୍ତି ସୁରକ୍ଷା ଏବଂ ଏହା ସମ୍ପର୍କିତ ବିଷୟବସ୍ତୁଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା କରାଯିବ. 11 ବ୍ରିକ୍ସ ସଦସ୍ୟ ଦେଶର ଶକ୍ତିମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନେ ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି. ଚଳିତ ବର୍ଷ ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଥିବା ଏହି ବୈଠକରେ ନବସୃଜନ, ସହଯୋଗ ଏବଂ ସମାବେଶୀ ବିକାଶ ଉପରେ ଗୁରୁତ୍ୱ ଦିଆଯାଉଛି. ଆଗାମୀ ଦିନରେ ଶକ୍ତି କ୍ଷେତ୍ରରେ ବିକାଶ ଏବଂ ଏଥିରେ ଗ୍ଲୋବାଲ୍ ସାଉଥ୍କୁ ଭାରତ ପ୍ରାଧାନ୍ୟ ଦେଉଥିବା ଜଣାପଡ଼ିଛି.

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆର୍ମେନିଆ ପ୍ରଧାନମନ୍ତ୍ରୀ ନିକୋଲ ପାସିନାନ୍ ଏବଂ ତାଙ୍କ ଦଳକୁ ସଂସଦୀୟ ନିର୍ବାଚନରେ ସଂଖ୍ୟାଗରିଷ୍ଠତା ହାସଲ କରିଥିବାରୁ ଶୁଭେଚ୍ଛା ଜଣାଇଛନ୍ତି। ଗତକାଲି ଶ୍ରୀ ମୋଦି ପଶ୍ଚିମ ଏସିଆ ପରିସ୍ଥିତି ସମୟରେ ଅଟକ ରହିଥିବା ଭାରତୀୟମାନଙ୍କୁ ତାଙ୍କ ଦେଶରେ ରହିବା ପାଇଁ ସୁବିଧା ଯୋଗାଇ ଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଉଭୟ ଦେଶ ମଧ୍ୟରେ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ଦୃଢ଼ ଦ୍ୱିପାକ୍ଷିକ ସମ୍ପର୍କ ରହିଛି ଏବଂ ଆଗାମୀ ଦିନରେ ବାଣିଜ୍ୟ, ପ୍ରତିରକ୍ଷା, ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସମ୍ପର୍କ ବୃଦ୍ଧି ଲାଗି ଉଦ୍ୟମ କରାଯାଉଛି। ଭାରତ ଆର୍ମେନିଆ ଏକତ୍ର ଭାବେ ଅନେକଗୁଡ଼ିଏ କ୍ଷେତ୍ରରେ କାର୍ଯ୍ୟ କରିବେ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ଆଜିଠାରୁ ତିନିଦିନିଆ ଲଣ୍ଡନ ଗସ୍ତରେ ଯିବେ। ମନ୍ତ୍ରୀ ଶ୍ରୀ ଗୋୟଲ କହିଛନ୍ତି, ଉଭୟ ଦେଶ ମଧ୍ୟରେ ହେବାକୁ ଥିବା ବାଣିଜ୍ୟ ଚୁକ୍ତି ଏବଂ ଆସନ୍ତା ମାସ 15 ତାରିଖରେ ହେବାକୁ ଥିବା ଡବଲ କଣ୍ଟ୍ରିବ୍ୟୁସନ୍ ସମ୍ମିଳନୀ ପୂର୍ବରୁ ତାଙ୍କ ଗସ୍ତ ଗୁରୁତ୍ୱ ବହନ କରୁଛି। ଏହି ଗସ୍ତ କାଳରେ ଶ୍ରୀ ଗୋୟଲ ଯୁକ୍ତରାଷ୍ଟ୍ରର ବାଣିଜ୍ୟ ସଚିବ ପିଟର କାଲେଙ୍କ ସହ ଉଚ୍ଚସ୍ତରୀୟ ଦ୍ୱିପାକ୍ଷିକ ବୈଠକ କରିବେ। ବୈଠକରେ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ଚୁକ୍ତି ଓ ଏହା ସମ୍ପର୍କିତ ବିଭିନ୍ନ ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ବାର୍ତ୍ତାଳାପ ହେବ। ଅନ୍ୟପକ୍ଷରେ ଶ୍ରୀ ଗୋୟଲ କହିଛନ୍ତି, ଆସନ୍ତା ମାସରେ ହେବାକୁ ଥିବା ଡବଲ କଣ୍ଟ୍ରିବ୍ୟୁସନ୍ ସମ୍ମିଳନୀରେ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ ପୁଞ୍ଜିନିବେଶ ନେଇ ଆଲୋଚନା ହେବ। ସୂଚନା ଅନୁଯାୟୀ ମନ୍ତ୍ରୀ ଶ୍ରୀ ଗୋୟଲ ପ୍ରମୁଖ ବିଶ୍ୱସ୍ତରୀୟ କମ୍ପାନୀଗୁଡ଼ିକର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆସନ୍ତା ଶୁକ୍ରବାର ନୂଆଦିଲ୍ଲୀରେ ନିଶାଦ୍ରବ୍ୟ ସମନ୍ୱୟ କେନ୍ଦ୍ରର 10ମ ସର୍ବୋଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ। ଏ ସମ୍ପର୍କରେ ସୂଚନା ଦେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି, ଦେଶବ୍ୟାପୀ ନିଶାଦ୍ରବ୍ୟ ଚାଲାଣ ତଥା ବେଆଇନ କାରବାର ବିରୋଧରେ ଲଢ଼େଇକୁ ଅଧିକ ସଶକ୍ତ କରିବା ସହିତ ଏ ଦିଗରେ ନିଆଯାଉଥିବା ପଦକ୍ଷେପଗୁଡ଼ିକର ସମୀକ୍ଷା କରିବା ଲାଗି ଏହି ବୈଠକ ଆୟୋଜିତ ହେଉଛି। ନିଶାଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋ ପକ୍ଷରୁ ଆୟୋଜିତ ବୈଠକରେ ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟ, ରାଜ୍ୟ ସରକାର ଏବଂ ନିଶା ଆଇନ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକ ଏକତ୍ରିତ ହୋଇ ଏହି ପ୍ରସଙ୍ଗରେ ଆଲୋଚନା କରିବେ। ଏହି ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଆସନ୍ତା 3 ବର୍ଷ ଲାଗି ନିଶାଦ୍ରବ୍ୟ ନିୟନ୍ତ୍ରଣ ସମ୍ପର୍କିତ ଭିଜନ ଡକ୍ୟୁମେଣ୍ଟ ଉନ୍ମୋଚନ କରିବେ। ଏ କ୍ଷେତ୍ରରେ ସମ୍ପୃକ୍ତ ବିଭିନ୍ନ ପକ୍ଷଙ୍କ ସହିତ ବିସ୍ତୃତ ଆଲୋଚନା କରାଯାଇ ଏହି ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରାଯାଇଛି। ଚାହିଦା ଓ ଯୋଗାଣ ହ୍ରାସ ଏବଂ ପୁନର୍ବାସ ଉପରେ ଅଧିକ ଧ୍ୟାନ ଦେଇ ନିଶାଦ୍ରବ୍ୟ କାରବାରକୁ କିଭଳି ନିୟନ୍ତ୍ରଣ କରାଯାଇପାରିବ ସେଥିଲାଗି ଏହି ଡକ୍ୟୁମେଣ୍ଟରେ ରୋଡ୍ମ୍ୟାପ୍ ପ୍ରସ୍ତୁତ ହୋଇଛି। ନିଶାଦ୍ରବ୍ୟ କାରବାର ପ୍ରତି କେନ୍ଦ୍ର ସରକାରଙ୍କ ଶୂନ୍ୟ ସହନଶୀଳତା ନୀତିର ଦୃଢ଼ କାର୍ଯ୍ୟକାରିତା ତଥା ଏକ ନିଶାମୁକ୍ତ ଭାରତ ଗଠନ ଉଦ୍ଦେଶ୍ୟରେ ଏହି ବୈଠକ ଆୟୋଜନ କରାଯାଉଛି ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଭାରତରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 51 ବର୍ଷ ପୂର୍ତ୍ତିକୁ ଆଜି ସମ୍ବିଧାନ ହତ୍ୟା ଦିବସ ଭାବେ ପାଳନ କରାଯାଉଛି। 1975 ଜୁନ୍ ମାସ 25 ତାରିଖରେ ଭାରତୀୟ ସମ୍ବିଧାନ ପ୍ରତି ଅମର୍ଯ୍ୟାଦା ପ୍ରଦର୍ଶନ ପୂର୍ବକ ତତ୍କାଳୀନ ସରକାର ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ। ଦେଶର ଗଣତାନ୍ତ୍ରିକ ଇତିହାସର ମର୍ଯ୍ୟାଦା କ୍ଷୁର୍ଣ୍ଣ କରିଥିବା ସେହି ଦିନକୁ ମନେ ପକାଇ ଆଜି ଦେଶର କୋଣ ଅନୁକୋଣରେ ସମ୍ବିଧାନ ହତ୍ୟା ଦିବସ ପାଳନ କରାଯାଉଛି। ଏହି ଦିବସ ଅବସରରେ ଆଜି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାବତଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଦୀର୍ଘ 6 ବର୍ଷର ବ୍ୟବଧାନ ପରେ ଭାରତର 26 ଜଣ ବ୍ୟବସାୟୀ ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲ୍ଲାର ଲିପୁଲେଖ ଘାଟି ମଧ୍ୟ ଦେଇ ଚୀନ୍ ସୀମାର ତିବତରେ ପ୍ରବେଶ କରିବେ। ଏ ସମ୍ପର୍କରେ ଧରଚୁଲାର ଏସ୍ଡିଏମ୍ ଆଶିଷ ଯୋଶୀ କହିଛନ୍ତି, ଏଥିଲାଗି 26ଟି ପାସ୍ ଜାରି କରାଯାଇଛି ଏବଂ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ବ୍ୟବସାୟୀମାନଙ୍କ ସହାୟତା ପାଇଁ ଅନ୍ୟ କର୍ମଚାରୀମାନେ ମଧ୍ୟ ନିୟୋଜିତ ହେବେ। ସୂଚନା ଅନୁସାରେ ଭାରତ ଚୀନ୍ ସୀମାରେ କାରବାର 1991 ଆରମ୍ଭ ହୋଇଥିବା ବେଳେ ଏହାକୁ କୋଭିଡ୍ ପାଇଁ 2020 ବନ୍ଦ ରଖାଯାଇଥିଲା। ଜାପାନରେ ରିକ୍ଟର ସ୍କେଲରେ 6.9 ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ ହୋଇଛି। ଜାପାନ ପାଣିପାଗ ସଂସ୍ଥା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଟୋକିଓରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଛି, ତେବେ ଏଥିରେ କୌଣସି ମୃତାହତର ସୂଚନା ମିଳିନାହିଁ। ଆଇସିସି ମହିଳା T20 ବିଶ୍ୱକପ୍ରେ ଆଜି ଗ୍ରୁପ୍ ଏ'ରେ ଭାରତ ଓ ବାଂଲାଦେଶ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ସନ୍ଧ୍ୟା 7ଟାରେ ମାଞ୍ଚେଷ୍ଟର ଏମିରେଟ୍ସ ଓଲ୍ଡ ଟ୍ରାଫୋର୍ଡରେ ଏହି ମ୍ୟାଚ୍ ଖେଳାଯିବ। ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ମହିଳା କ୍ରିକେଟ୍ ଦଳ ଗ୍ରୁପ୍ ଏ'ରେ 3ଟି ମ୍ୟାଚ୍ରୁ 2ଟିରେ ବିଜୟ ଲାଭ କରି ଦ୍ୱିତୀୟ ସ୍ଥାନରେ ରହିଛି। ତେବେ ବାଂଲାଦେଶ 2ଟି ମ୍ୟାଚ୍ ଜିତିଥିଲେ ମଧ୍ୟ କମ୍ ରନ୍ ନେଟ୍ ଯୋଗୁଁ ଚତୁର୍ଥ ସ୍ଥାନରେ ସ୍ଥାନିତ ହୋଇଛି। ଫିଫା ବିଶ୍ୱକପ୍ରେ ଗ୍ରୁପ୍ ସି'ର

ମ୍ୟାଚ୍ରେ ଆଟଲାଣ୍ଟାକୁ 4-2 ପରାସ୍ତ କରି ମରକୋ ନକ୍ଆଉଟ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ପୂର୍ବରୁ ଅନୁଷ୍ଠିତ ମ୍ୟାଚ୍ରେ ବ୍ରାଜିଲ 3-0 ଗୋଲ୍ରେ ସ୍କଟଲାଣ୍ଡକୁ ପରାସ୍ତ କରିଥିବା ବେଳେ ବୋସ୍ନିଆ 3-1 କତାରକୁ ପରାସ୍ତ କରିଛି। ଗ୍ରୁପ୍ ବି'ର ମ୍ୟାଚ୍ରେ ସ୍ୱିଜରଲ୍ୟାଣ୍ଡ 2-1 କାନାଡାକୁ ପରାସ୍ତ କରିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ 52ତମ ପ୍ରଗତି ବୈଠକ

0: ଶୁଣୁଥିଲେ ଭକ୍ତି ଗୀତ, ଶିଳ୍ପୀ ଥିଲେ ଦୁଃଖୀଶ୍ୟାମ ତ୍ରିପାଠୀ, ଗୀତ ଏବଂ ସଙ୍ଗୀତ ଦୁଃଖୀଶ୍ୟାମ ତ୍ରିପାଠୀ। ଆକାଶବାଣୀ ବଲାଙ୍ଗୀର ଏବେ ପ୍ରଚାର କରୁଛୁ ଚାଷର ହାର।
1: ଗଲା ଚାଷ ବାତରେ ଆମେ ବିହନ ଘିନ୍ବାର ଆଗରୁ, ଧାନ ବିହନ ଯଦି ଆମେ ଘିନୁଛୁ ତାର ଆଗରୁ କେନ୍ କେନ୍ ଉପରେ ଆମେ ଧ୍ୟାନ ଦେବାର କଥା, ସେ ଉପରେ ଆମେ ଭିନ୍ନେ ଭିନ୍ନେ କଥାମାନେ ହଉଥିଲା। ଆଜି ଆମେ ଜାଣ୍ମା ଯେ ଧାନର ଗଜା ପରୀକ୍ଷାକେ ଆମେ କେନ୍ତାକିରି କର୍ମା, ଆର୍ କେନ୍ ହିସାବରେ ଆମେ ଠିକ୍ ଗଜା ବଢ଼ିଆ ଅଛେ ଚାଷର ଲାଗି କିଛି ଅସୁବିଧା ନାଇଁ ଜାଣିପାର୍ମା। ପହଲା କଥା ହଉଛେ, ଯେନ୍ ଜାଗାରେ ଚାଷୀ ଭାଇମାନେ ବିହନ ସବୁ ବ୍ୟବହାର କରୁଛନ୍, ବିହନକେ ଥରେ ଶୁଖେଇ ଦେବାରଟା କେତେ ନା କେତେ ବଢ଼ିଆ ଟାନ୍, ଖରାଥି ପାଞ୍ଚ ଛଅ ଘଣ୍ଟା ଥରେ ଶୁଖେଇ ଦେବାରଟା ବଢ଼ିଆ, ଯଦି ଘରର ବିହନ ବ୍ୟବହାର କରୁଛନ୍। ଯେନ୍ ବିହନ ଚାଷୀ ଭାଇ ରଖିଛନ୍ ସେଟା ବିଶୋଧିତ ହେଇଛେ କି ନାଇଁ ଇଟା ଟିକେ ଧ୍ୟାନ ଦେବାର କଥା। ବାହାରୁ ଯେତେବେଲେ ଆମେ କେନ୍ସି ଜାଗାରୁ ଧାନ ବିହନ ଘିନି ଆନୁଛୁ, ସେ ଜାଗାରେ ଆମେ ଦେଖ୍ମା ଯେ ଇଟା ବିଶୋଧିତ ହେଇକିରି ପ୍ୟାକିଂ କରା ହେଇଛେ କି ନାଇଁ, ବିଶୋଧିତ ଧାନ ଆଏ କାଁ କେନ୍ତାକିରି ଆମେ ଜାନ୍ମା ବୋଇଲେ, ଯେନ୍ ପ୍ୟାକେଟ୍ରେ ସେଟା ସବୁ ଭରା ହେଇଥିବା, ଯେନ୍ ବସ୍ତାରେ ସେଟା ଭରା ହେଇଥିବା, ସେଥିରେ ଲେଖା ହେଇଥିସି ଯେ ଇଟା ବିଶୋଧିତ ଆଏ ବୋଲିକିରି, ସେଟାକେ ଆମ୍କେ ଦେଖ୍ମା। ଯଦି ଆମେ ଘରର ଧାନ ବ୍ୟବହାର କରୁଛୁଁ

0: ଉଷୋ କଥା ଦେଇକିରି କ୍ୟାପ୍ଟେନ୍ ହେଲା, ଥିରାମ୍ ହେଲା, ଇଟା ମାନେ ଦିଆଯାଏସି। ଇଟାକେ ଟ୍ରାଇକୋଡର୍ମା ବି ଦିଆଯାଏସି, ବିଶୋଧକ ହିସାବରେ ଇ ଜିନିଷ୍ମାନ୍କେ ବ୍ୟବହାର କରାଯାଏସି। ଆର୍ ଇଟା ଯଦି ଦେଇକିରି ରଖିଛନ୍ ବୋଇଲେ ଧାନ କେତେ କେତେ ବଢ଼ିଆ କଥା, ବଢ଼ିଆ ଗଜା ବି ହେବା। ତାର୍ ବାହାରେ ବି ଯଦି ଆମେ ଚାହିଁମା ଯେ ଗଜା ଟିକେ ପରୀକ୍ଷା କରୁ ଚାଷର ଆଗରୁ, ମାନେ ଯଦି ଗଜା ପରୀକ୍ଷା କରୁଛୁ ଆର୍ ଆମର କିଛି ସନ୍ଦେହ ନେଇଥିବା, ସେ ସମୟ ଆଗେ ଆମେ କାଣା କର୍ମା, ଯେନ୍ ଧାନ ଆମେ ରଖିଛୁଁ ସେ ସବୁ ଧାନରୁ କିଛି ନେଇ ହେଲେ ଶହେଟା ଧାନ, ଶହେଟା ହଉ, ଶହେଟା ଯଦି ନେଇ ହେଉଛେ ଦଶଟା ହଉ, ଶହେଟା ଧାନକେ ଆଣିକିରି ଆମେ କାଣା କର୍ମା, ଗୋଟେ ସୂତା ଇ ଯେନ୍ ଯେନ୍ଟାକି ଆମର ସୂତାର କପଡ଼ା ବୋଲିକିରି କୁହାହଉଛେ, ସେ କପଡ଼ାଥି ସେ ଧାନକେ ସବୁ ତାମାନେ ବୁତରେଇ ଦେମା। ଆଠ ଦଶ ଘଣ୍ଟା କିଛି ନାଇଁ ହେଲା ବାର ଘଣ୍ଟା ତକ ଜଣେ ଚାଷୀ ଭାଇଟାକେ ବୁତରେଇ ଦେଇପାରବେ। ବୁତରେଇକିରି ସେଟାକେ ଏଥର ମାଟିରେ ନେଇକିରି ଆମେ ତୁପି ଦେମା, କମ୍ ଗାଡ଼ କରିକିରି, କେନ୍ସି ପାନ୍ ପଡ଼ୁଥିଲା ଉହ୍ଲା ଜାଗା ଗୋଟେ ଥି ସେଟାକେ ଏଥର ଆମେ ତୁପି ଦେମା। ଆଠ ଦଶ ଘଣ୍ଟା ପରେ, ଦିନେ ପରେ ଆମେ ଯେତେବେଳେ ଦେଖମା ସେଟାକେ ଖୁଲିକିରି ଯେ ଗଜା ମାରିଛେ କି ନାଇଁ, ଯଦି ଗଜା ମାରିଛେ କପଡ଼ା ବାହାରକେ ଗଜା ବାହାରି ଆଇଛେ ବୋଲେ କେନ୍ଦ୍ରେ କେତେ ବଢ଼ିଆ। ତାର୍ ବାହାରେ ଆମେ ଯେତେବେଳେ ଦେଖୁଛୁଁ ଯେ ଗଜା ଯଦି ଠିକ୍ ହିସାବରେ ହେଇଛେ, ଇନେ ଆମକୁ ଟିକେ ପରିଶ୍ରମ କର୍ବାକେ ପଡ଼୍ବା, ଗଣ୍ବାକେ ପଡ଼୍ବା। ଶହେଟା ଯେନ୍ ଧାନ ଆମେ ନେଇଥିଲା କେତେଟା ଧାନ ବଢ଼ିଆ ହିସାବରେ ଗଜା ହେଇଛେ ସବୁ କେ ଘା ଗଣିଦେମା। ଯଦି ଶହେରୁ ଅଶୀଟା ଯଦି ଧାନ ବଢ଼ିଆ ଗଜା ହେଇଛେ ବୋଇଲେ ଆମେ ଜାଣ୍ମା ଯେ ଆମର ଇ ଯେତ୍କି ଧାନ ରଖିଛୁ ଇଟା ଗଜା ଦେବାର କ୍ଷମତା କେତେ କେତେ ବଢ଼ିଆ, ଆର୍ କିଛି ଅସୁବିଧା ନେଇ କରିପାରି ଆରାମସେ ଇଟାକେ ଚାଷୀ ଭାଇ ନେଇକିରି ବ୍ୟବହାର କରିପାରିବେ। ଇଟା ହେଲା ତାର ପରୀକ୍ଷା। ଯଦି ଶହେଟା ନେଇ ନେଇ ଆମେ ଦଶଟା ଧାନ ନେମା, ଦଶଟା ଧାନରୁ ଆମେ ଦେଖ୍ମା ଯେ ଆଠଟା ଖଣ୍ଡେ ଧାନ ହେଇଛେ କି ନାଇଁ। ଆଠଟା ଯଦି ଗଜା ବି ଠିକ୍ ହିସାବରେ ହେଇଛେ ବୋଇଲେ ଆମେ ଜାଣ୍ମା ବିହନର ଗଜା କ୍ଷମତା ବଢ଼ିଆ ଅଛେ, ଆଗକି ଅସୁବିଧା ନେଇ ପଡ଼ିପାରେ। ଆର୍ ଗୋଟେ ପ୍ରକ୍ରିୟା ହିସାବରେ ଯଦି ଆମେ ଦେଖ୍ମା ବୋଇଲେ ଧାନ ବୁନ୍ବାର ଆଗରୁ କାଣା କରାହେଇଛି, ସବୁ ଧାନକେ ପାଣିରେ ଘା ଟିକେ ଛାଣି ଦିଆଯାଇଛି, ଲୁଣ ପାଣିରେ ଦଶ ଲିଟର ପାଣିରେ ଦେଢ଼ କେଜି ଖଣ୍ଡେ ନୁନ୍କେ ନେଇକିରି ଗୁଲି ଦେବେ, ଆର୍ ସବୁ ଧାନକେ ଘା ସେଥିରେ ମାନେ ପକେଇଦେବେ। ହେନେ ଏଥର ଛାଣି ହେଇଯିବା, ଯେନ୍ ଧାନ ଉପଲି ଆଇଲା ସେଟା ଆମର ପୁଲ କଣ୍ଠା ସେତାର ତାମାନେ ଗଜା ଦେବାର ବି ଭଲ କ୍ଷମତା ନେଇନ ବୋଲିକିରି ଆମେ ଜାଣ୍ମା, ଆର୍ ସେଟାକେ ଅଲଗେଇ ଦେମା। ଆର୍ ବାକି ଯେ ନୁନ୍ ପାଇନ୍ତି ରହିଗଲା ଧାନକେ ସେଟାକେ ଦୁଇ ତିନ ଥର ଘାଏ ସଫା ପାଣିରେ ଆର୍ ଥରେ ଧୋଇ ଦେଇକିରି ଏଥର ଫେର୍ ଘାଏ ବତର କରି ଆମେ ଶୁଖେଇ ରଖ୍ମା। ସେଟା ବି ହଉଛେ ଗୋଟେ ଧାନ ବୁନ୍ବାର ଆଗରୁ ଗୋଟେ ବହୁତ ବଢ଼ିଆ ଗୋଟେ କୌଶଲ ଚାଷୀ ଭାଇ ବି ଯେନ୍ଟା କରସନ୍। ଏତ୍କିଟେ ଜିନିଷ୍ମାନେ ରହିଛେ, ଇଟାକେ ଧ୍ୟାନ ଦେଇକିରି ଆମେ ଗଜା ପରୀକ୍ଷା ଉପରେ ଯଦି ଟିକେ ସଚେତନ ଅଛୁ ହେତେ ଅସୁବିଧା ଆମର ଚାଷରେ ହେଇନପାରେ। ବଢ଼ିଆ ହିସାବରେ ଯେତେବେଳେକି ଆମେ ମାନେ ଗଜା ଠିକ୍ ଥିବାର ଧାନ ନେଇକିରି ପକାମା ଭଲ ହେଇପାର୍ବା।
1: ଶୁଣୁଥିଲେ ଚାଷର ହାଲ ଆକାଶବାଣୀ ବଲାଙ୍ଗୀର। ଏବେ ପ୍ରଚାର କରୁଛୁ ଭକ୍ତି ସଙ୍ଗୀତ ଧାରାବାହିକ ଗୋସ୍ୱାମୀ ତୁଳସୀଦାସ କୃତ ଶ୍ରୀ ରାମଚରିତ ମାନସର 322 ଭାଗ।

ଶୁଣୁଥିଲେ ଭକ୍ତି ସଙ୍ଗୀତ ଧାରାବାହିକ ଗୋସ୍ୱାମୀ ତୁଳସୀଦାସ କୃତ ଶ୍ରୀ ରାମଚରିତ ମାନସର 322ତମ ଭାଗ। ଶିଳ୍ପୀ ଥିଲେ ରବୀନ୍ଦ୍ର ସାଠୀ। ଆକାଶବାଣୀ ପଲାଙ୍କି ଏବେ ପ୍ରଚାର କରୁଛୁ ହିନ୍ଦୀ ଭକ୍ତି ଗୀତ। ସନ୍ଥ କବୀରଙ୍କର ଲେଖା, ପ୍ରଥମ ଶିଳ୍ପୀ ହମୟନ୍ତୀ ଶୁକ୍ଳା।

0: ଏଇ କାହାଣୀ ଏକ ଗୃହିଣୀ ଆଉ ତାର ଅନ୍ତରାତ୍ମାର। ବିଜୁଳି ବିଲ୍, ସଉଦା, ସ୍କୁଲ ଫିସ୍ ସବୁ ହେଇଗଲା।
1: ବନିଗଲା ବଜେଟ୍?
0: ହଁ, 5000 ବଞ୍ଚିଗଲା।
1: ତ ନୂଆ ଶାଢ଼ୀ ନେଇଯିବା?
0: ନା, ଗଲା ମାସରେ ହିଁ ତ ନେଇଥିଲି ଆଉ ଗୋଟିଏ।
1: ନା, ପ୍ରଥମେ ବଜେଟ୍ ବନାଅ, ତାପରେ ଛୋଟ ଛୋଟ ସଞ୍ଚୟକୁ ବ୍ୟାଙ୍କରେ ସେଭ୍ କର, ଆଉ ଟଙ୍କାକୁ ବଢିବାର ଦେଖ।
0: ଦେଖେଇ ହଉଛି,
1: ଏବେ ଯାଅ ଭାଇ।
2: RBI କହେ,
1: ଆର୍ଥିକ ବୁଦ୍ଧିମତା ଯାହାରି ସେ ସମୃଦ୍ଧ ନାରୀ।
3: ଏଥର ଶିଳ୍ପୀ ଲତା ମଙ୍ଗେସ୍କର।

ଶୁଣୁଥିଲେ ହିନ୍ଦୀ ଭକ୍ତି ଗୀତ ଆକାଶବାଣୀ ବଲାଙ୍ଗୀର। ଏହାପରର କାର୍ଯ୍ୟକ୍ରମ ଆସନ୍ତୁ ଶୁଣିବା ଆକାଶବାଣୀ ଦିଲ୍ଲୀରୁ।

0: ଏଇ କାହାଣୀ ଏକ ଗୃହିଣୀ ଆଉ ତାର ଅନ୍ତରାତ୍ମାର। ବିଜୁଳି ବିଲ୍, ସଉଦା, ସ୍କୁଲ ଫିସ୍ ସବୁ ହେଇଗଲା।
1: ବନିଗଲା ବଜେଟ୍?
0: ହଁ, 5000 ବଞ୍ଚିଗଲା।
1: ତ ନୂଆ ଶାଢ଼ୀ ନେଇଯିବା?
0: ନା, ଗଲା ମାସରେ ହିଁ ତ ନେଇଥିଲି
1: ଆଉ ଗୋଟିଏ।
0: ନା, ପ୍ରଥମେ ବଜେଟ୍ ବନାଅ, ତାପରେ ଛୋଟ ଛୋଟ ସଞ୍ଚୟକୁ ବ୍ୟାଙ୍କରେ ସେଭ୍ କର, ଆଉ ଟଙ୍କାକୁ ବଢିବାର ଦେଖ।
1: ଦେଖେଇ ହଉଛି,
0: ଏବେ ଯାଅ ଭାଇ।
2: RBI କହେ,
0: ଆର୍ଥିକ ବୁଦ୍ଧିମତା ଯାହାରି ସେ ସମୃଦ୍ଧ ନାରୀ।
3: ଗୀତିକାର ରାଜିନ୍ଦର କ୍ରିଶନ, ସଙ୍ଗୀତ RD ବର୍ମନ, ଗାଇଛନ୍ତି ଶିଳ୍ପୀ ଲତା ମଙ୍ଗେସ୍କର, ଚଳଚ୍ଚିତ୍ର ପଡ଼ୋଶନ।

ଗୀତିକାର ହର୍ଷରାଜ ଜୟପୁରୀ, ସଙ୍ଗୀତ ଶଙ୍କର ଜୟକିଶନ, ଗାଇଛନ୍ତି ଶିଳ୍ପୀ ଲତା ମଙ୍ଗେସ୍କର ଏବଂ ମୁକେଶ, ଚଳଚ୍ଚିତ୍ର ଆସ୍କ।

ଶୁଣୁଥିଲେ ହିନ୍ଦୀ ଚଳଚ୍ଚିତ୍ର ଗୀତ। ଆକାଶବାଣୀ ବଲାଙ୍ଗୀର ଏବେ ପ୍ରଚାର କରୁଛୁ ଓଡ଼ିଆ ଚଳଚ୍ଚିତ୍ର ଗୀତ। ଗୀତିକାର ଶିବବ୍ରତ ଦାସ, ସଙ୍ଗୀତ ଉପେନ୍ଦ୍ର କୁମାର, ଗାଇଛନ୍ତି ଶିଳ୍ପୀ ପ୍ରଣବ ପଟ୍ଟନାୟକ ଏବଂ ପି ସୁଶୀଲା, ଚଳଚ୍ଚିତ୍ର ପିପାସା।

ଗୀତ ରଚନା କରିଥିଲେ ଗୌର ପଟ୍ଟନାୟକ, ସ୍ୱର ସଂଯୋଜନା ବାସୁଦେବ ରଥ, ଗାଇଥିଲେ ଶିଳ୍ପୀ ଅନୁରାଧା ଏବଂ ସାଥୀ, ଚଳଚ୍ଚିତ୍ର ଥିଲା କାବେରୀ। ଏଥର ଗୀତିକାର ନିଜାମଙ୍କର ଲେଖା, ସ୍ୱର ସଂଯୋଜନା ବାସୁଦେବ ରଥ, ଗାଇଛନ୍ତି ଶିଳ୍ପୀ ଅନୁରାଧା, ଚଳଚ୍ଚିତ୍ର ଆରତୀ।

ଶୁଣୁଥିଲେ ଓଡ଼ିଆ ଚଳଚ୍ଚିତ୍ର ଗୀତ ଆକାଶବାଣୀ ବଲାଙ୍ଗୀର। ସମୟ ବର୍ତ୍ତମାନ ସକାଳ 9:00। ଏବେ ଆସନ୍ତୁ ଶୁଣିବା ବିବିଧ ଭାରତୀ କାର୍ଯ୍ୟକ୍ରମ।

ଏତେବେଳେ ଯାଏ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ ଆକାଶବାଣୀ ବଲାଙ୍ଗୀର। ଏବେ ଆସନ୍ତୁ ଶୁଣିବା ବାତାୟନ। ଏଥିରେ ଆଜି ଅଛି ହିନ୍ଦୀ ଚଳଚ୍ଚିତ୍ର ଗୀତ। ପ୍ରଥମ ଶିଳ୍ପୀ ଭୂପିନ୍ଦର, ଚଳଚ୍ଚିତ୍ର ମୌସମ।

ଗୀତ ରଚନା କରିଥିଲେ ଗୁଲଜାର, ସ୍ୱର ସଂଯୋଜନା ମଦନ ମୋହନ, ଗାଇଥିଲେ ଶିଳ୍ପୀ ଭୂପିନ୍ଦର, ଚଳଚ୍ଚିତ୍ର ଥିଲା ମୌସମ। ଏଥର ଗୀତିକାର ସାହିର ଲୁଧିଆନବି, ସଙ୍ଗୀତ ଖୟାମ। ଗାଇଛନ୍ତି ଶିଳ୍ପୀ ଲତା ମଙ୍ଗେସ୍କର ଏବଂ ମୁକେଶ, ଚଳଚ୍ଚିତ୍ର କଭି କଭି।

ଗୀତିକାର ଆନନ୍ଦ ବକ୍ସି, ସଙ୍ଗୀତ ଶିବ ହରି। ଗାଇଛନ୍ତି ଶିଳ୍ପୀ ବାବଲା ମେହେତା ଏବଂ ଲତା ମଙ୍ଗେସ୍କର, ଚଳଚ୍ଚିତ୍ର ଚାନ୍ଦିନୀ।

ଗୀତ ରଚନା କରିଥିଲେ ନକ୍ସ ଲାଲ ପୁରୀ, ସ୍ୱର ସଂଯୋଜନା ରବୀନ୍ଦ୍ର ଜୈନ, ଗାଇଥିଲେ ଶିଳ୍ପୀ ଲତା ମଙ୍ଗେସ୍କର, ଚଳଚ୍ଚିତ୍ର ଥିଲା ହିନା। ଏଥର ଶିଳ୍ପୀ ଲତା ମଙ୍ଗେସ୍କର ଏବଂ ମନୋହର, ଚଳଚ୍ଚିତ୍ର ହିରୋ। ଗୀତ ରଚନା କରିଛନ୍ତି ଆନନ୍ଦ ବକ୍ସି, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ଗୀତ ରଚନା କରିଥିଲେ ସନ୍ତୋଷ ଆନନ୍ଦ, ସ୍ୱର ସଂଯୋଜନା ଲକ୍ଷ୍ମୀକାନ୍ତ ପ୍ୟାରେଲାଲ, ଗାଇଥିଲେ ଶିଳ୍ପୀ ଲତା।

ଗୀତ ରଚନା କରିଛନ୍ତି ହସନ କମାଲ, ସଙ୍ଗୀତ ରବି, ଗାଇଛନ୍ତି ଶିଳ୍ପୀ ଭୂପିନ୍ଦର ଏବଂ ମହେନ୍ଦ୍ର କପୁର, ଚଳଚ୍ଚିତ୍ର ଦହଲିଜ୍।

ଶୁଣୁଥିଲେ ବାତାୟନରେ ହିନ୍ଦୀ ଚଳଚ୍ଚିତ୍ର ଗୀତ। ଆକାଶବାଣୀ ବଲାଙ୍ଗୀର ଏବେ ପ୍ରଚାର କରୁଛୁ ଓଡ଼ିଆ ଲଘୁ ସଙ୍ଗୀତ। ଗୀତିକାର ବିମଳ ପରିଡ଼ା, ଗାଇଛନ୍ତି ଶିଳ୍ପୀ ରତିକାନ୍ତ ଶତପଥୀ।

ଗୀତିକାର ଦେବୀଦତ୍ତ ମହାନ୍ତିଙ୍କ ଲେଖା, ଗାଇଥିଲେ ଶିଳ୍ପୀ ତୃପ୍ତି ଦାସ। ଏଥର ଶିଳ୍ପୀ ରତିକାନ୍ତ ଶତପଥୀ ଏବଂ ତୃପ୍ତି ଦାସ, ଗୀତିକାର ଦେବୀଦତ୍ତ ମହାନ୍ତି।

ଗୀତ ରଚନା କରିଥିଲେ ଦେବାଶିଷ ପାଣିଗ୍ରାହୀ, ଗାଇଥିଲେ ଶିଳ୍ପୀ କରୁଣାକର। ଏଥର ଶିଳ୍ପୀ ରତିକାନ୍ତ ଶତପଥୀ, ଗୀତିକାର ଦେବାଶିଷ ପାଣିଗ୍ରାହୀ।

0: ବଲାଙ୍ଗୀର କେନ୍ଦ୍ର ସହିତ ଯୋଗାଯୋଗ କରନ୍ତୁ।
1: ଆମର ବିଜ୍ଞାପନ ସମ୍ବନ୍ଧୀୟ ଫୋନ୍ ନମ୍ବର ହେଲା 7656095969 ଏବଂ 9861307632। ଇମେଲ୍ ଆଇଡିଟି ହେଲା sdairbalangir@gmail.com।

ଜରୁରୀକାଳୀନ ପରିସ୍ଥିତିରେ ଦେଶର ଗଣତାନ୍ତ୍ରିକ ପ୍ରତିଷ୍ଠାନଗୁଡ଼ିକ ଆକ୍ରୋଶର ଶିକାର ହୋଇଥିଲେ ବୋଲି କହିଲେ ପ୍ରଧାନମନ୍ତ୍ରୀ। ଦେଶବ୍ୟାପୀ ଆଜି ପାଳନ କରାଯାଉଛି ସମ୍ବିଧାନ ହତ୍ୟା ଦିବସ। ହରିୟାଣାର ଗୁରୁଗ୍ରାମଠାରେ ଏକାଦଶ ବ୍ରିକ୍ସ ଶକ୍ତି ମନ୍ତ୍ରୀସ୍ତରୀୟ ସମ୍ମିଳନୀ ଆରମ୍ଭ। ଭେଞ୍ଜୁଆଲାର କେତେକ ଅଞ୍ଚଳରେ ଆଜି ଲଗାତାର ଭୂକମ୍ପ ଅନୁଭୂତ। 32 ଜଣଙ୍କର ମୃତ୍ୟୁ, 700ରୁ ଅଧିକ ଆହତ। ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲେ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗେଜ୍। ଏବଂ ଶ୍ରୀଲଙ୍କାର ଗାଲେଠାରେ ଜାରି ରହିଛି ଭାରତ ଏ ଏବଂ ଶ୍ରୀଲଙ୍କା ଏ ମଧ୍ୟରେ ଚଳିତ କ୍ରିକେଟ୍ ସିରିଜ୍ର ପ୍ରଥମ ଟେଷ୍ଟ ମ୍ୟାଚ୍। ଭାରତରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 51 ବର୍ଷ ପୂର୍ତ୍ତିକୁ ଆଜି ସମ୍ଭିଧାନ ହତ୍ୟା ଦିବସ ଭାବେ ପାଳନ କରାଯାଉଛି। 1975 ମସିହା ଜୁନ୍ ମାସ 25 ତାରିଖରେ ଭାରତୀୟ ସମ୍ଭିଧାନ ପ୍ରତି ଅମର୍ଯ୍ୟାଦା ପ୍ରଦର୍ଶନ ପୂର୍ବକ ତତ୍କାଳୀନ ସରକାର ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ। ଏହାକୁ ସ୍ମରଣ କରି ଆଜି ଦେଶର ବିଭିନ୍ନ ପ୍ରାନ୍ତରେ ସମ୍ଭିଧାନ ହତ୍ୟା ଦିବସ ପାଳନ କରାଯାଉଛି। ଏହି ଦିବସ ଅବସରରେ ଆଜି ନୂଆଦିଲ୍ଲୀରେ ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତଙ୍କ ଅଧ୍ୟକ୍ଷତାରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ କହିଛନ୍ତି, ଜରୁରୀକାଳୀନ ପରିସ୍ଥିତି ସାମ୍ବିଧାନିକ ମୂଲ୍ୟବୋଧର କଠୋର ପରୀକ୍ଷା ନେଇଥିଲା। ନାଗରିକ ସ୍ୱାଧୀନତାକୁ କ୍ଷୁର୍ଣ୍ଣ କରାଯିବା ସହ ସ୍ୱାଧୀନ ଅଭିବ୍ୟକ୍ତି ଏବଂ ଗଣତାନ୍ତ୍ରିକ ପ୍ରକ୍ରିୟାର ପ୍ରମୁଖ ପ୍ରତିଷ୍ଠାନଗୁଡ଼ିକୁ ଦୁର୍ବଳ କରାଯାଉଥିଲା। ସମ୍ଭିଧାନକୁ ମାର୍ଗଦର୍ଶିକା ଭାବେ ଗ୍ରହଣ କରି ଦୃଢ଼ ଅଙ୍ଗୀକାରବଦ୍ଧତାର ସହ ବିକଶିତ ଭାରତ ଗଠନ କରିବାକୁ ଉପରାଷ୍ଟ୍ରପତି ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେହି ସମୟରେ ଗଣତାନ୍ତ୍ରିକ ମୂଲ୍ୟବୋଧର ରକ୍ଷା ପାଇଁ ପରିସ୍ଥିତିକୁ ଦୃଢ଼ ଭାବେ ସାମ୍ନା କରିଥିବା ସମସ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଦେଶର ଗଣତନ୍ତ୍ରର ମୂଳଦୁଆ ଗଠନ କରୁଥିବା ପ୍ରତିଷ୍ଠାନଗୁଡ଼ିକ ସେହି ସମୟରେ ମଧ୍ୟ ଆକ୍ରୋଶର ଶିକାର ହୋଇଥିଲେ ବୋଲି ଶ୍ରୀ ମୋଦି କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, 25 ଜୁନ୍କୁ ମୋଦି ସରକାର ସମ୍ଭିଧାନ ଦିବସ ଭାବରେ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଏହି ଅନ୍ଧକାର ଅଧ୍ୟାୟ ସମ୍ପର୍କରେ ଭବିଷ୍ୟତ ବଂଶଧରଙ୍କୁ ସଚେତନ କରିବା। ହରିୟାଣାର ଗୁରୁଗ୍ରାମଠାରେ ଏକାଦଶ ବ୍ରିକ୍ସ ଶକ୍ତି ମନ୍ତ୍ରୀସ୍ତରୀୟ ସମ୍ମିଳନୀ ଆରମ୍ଭ ହୋଇଛି। ଭାରତ ଏହି ଦୁଇଦିନିଆ ସମ୍ମିଳନୀର ଆୟୋଜନ କରିଛି। ସମ୍ମିଳନୀକୁ ଉଦ୍ଘାଟନ କରି ଶକ୍ତିମନ୍ତ୍ରୀ ମନୋହରଲାଲ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ଦିଗରେ ସୁଲଭ, ନିର୍ଭରଯୋଗ୍ୟ ଏବଂ ସ୍ଥାୟୀ ଶକ୍ତି କ୍ଷେତ୍ର ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଶକ୍ତି କ୍ଷେତ୍ରରେ ଭାରତର ନିବେଶ ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ଲାଲ କହିଛନ୍ତି, ବିଶ୍ୱର ସର୍ବବୃହତ୍ ଡିଜିଟାଲ ସକ୍ଷମ ବିଦ୍ୟୁତ୍ ବ୍ୟବସ୍ଥା ମଧ୍ୟରେ ସ୍ଥାନିତ ହେବା ପାଇଁ ଭାରତ ଭିତ୍ତିଭୂମି କ୍ଷେତ୍ରକୁ ଅଧିକ ବ୍ୟାପକ କରୁଛି। 6 କୋଟିରୁ ଅଧିକ ସ୍ମାର୍ଟ ମିଟର ଇତିମଧ୍ୟରେ କାର୍ଯ୍ୟକାରୀ ହୋଇସାରିଛି। ଭବିଷ୍ୟତରେ ଏହାକୁ ଅଧିକ ବ୍ୟାପକ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ଲାଲ କହିଛନ୍ତି। ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ଶକ୍ତିମନ୍ତ୍ରୀ ଏବଂ ବରିଷ୍ଠ ପଦାଧିକାରୀ ସମ୍ମିଳନୀରେ ଯୋଗଦେଇ ଶକ୍ତି ସୁରକ୍ଷା ପ୍ରସଙ୍ଗ ଆଧାରିତ ବିଭିନ୍ନ ବିଷୟ ଉପରେ ମତ ବିନିମୟ କରୁଛନ୍ତି। ନବସୃଜନ, ସହଯୋଗ ଏବଂ ସମାବେଶୀ ବିକାଶ ଉପରେ ଏହି ବୈଠକରେ ଗୁରୁତ୍ୱ ପ୍ରଦାନ କରାଯିବ ବୋଲି ଆଶା କରାଯାଉଛି। କୋଲକାତା ତର୍ତାଲା ନିର୍ମାଣାଧୀନ କୋଠା ଭୁଶୁଡ଼ି ପଡ଼ିବା ଘଟଣାରେ ମୃତକଙ୍କ ସଂଖ୍ୟା 9କୁ ବୃଦ୍ଧି ପାଇଛି। 20 ଜଣ ଏବେ ମଧ୍ୟ ଚିକିତ୍ସାଧୀନ ଅଛନ୍ତି। ପଶ୍ଚିମବଙ୍ଗ ବିଧାନସଭାରେ ଏ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି 10 ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କ ପାଇଁ 1 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। କୋଲକାତା ଅତିରିକ୍ତ ପୁଲିସ କମିଶନର କୁନାଲ ଆଗ୍ରୱାଲଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରାଯାଇଛି। ଏହି ମାମଲାରେ ଏପର୍ଯ୍ୟନ୍ତ 5 ଜଣଙ୍କୁ ଗିରଫ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିବା ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି 2 ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କ ଲାଗି 50,000 ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ଭେଞ୍ଜୁଆଲାର କାରାକସ୍ ଏବଂ ଆଖପାଖ ଅଞ୍ଚଳରେ ଆଜି ସକାଳେ ଭୂକମ୍ପ ଅନୁଭୂତ ହୋଇଥିଲା। ଲଗାତାର ଭାବେ ଅନୁଭୂତ ହୋଇଥିବା ଭୂକମ୍ପର ତୀବ୍ରତା 7.2 ଏବଂ 7.5 ରେକର୍ଡ କରାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି
ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗୁଏଜ୍ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ପ୍ରଭାବିତ ଅଞ୍ଚଳରେ ସରକାର

0: ଏବଂ ଘରୋଇ କ୍ଷେତ୍ର ସହଯୋଗରେ ସ୍ୱାସ୍ଥ୍ୟସେବା ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରାଯାଇଛି। ଏହି ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ନିର୍ମାଣ ତଥା ଭିତ୍ତିଭୂମି କ୍ଷେତ୍ର କ୍ଷତିଗ୍ରସ୍ତ ହୋଇଛି। ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଜାରି ରହିଥିବା ରାଷ୍ଟ୍ରପତି ସୂଚନା ଦେଇଛନ୍ତି। ରାଷ୍ଟ୍ରପତି ରୋଡ୍ରିଗୁଏଜ୍ କହିଛନ୍ତି ଭୂକମ୍ପରେ ଏପର୍ଯ୍ୟନ୍ତ 32 ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। 700ରୁ ଅଧିକ ଆହତ ହୋଇଛନ୍ତି। ପରିସ୍ଥିତିକୁ ଲକ୍ଷ୍ୟ କଲେ ମୃତ୍ୟୁ ଏବଂ ଆହତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି। କ୍ଷୟକ୍ଷତିର ଆକଳନ କରିବା ପାଇଁ ଜରୁରୀକାଳୀନ ଦଳଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଥିବା ରାଷ୍ଟ୍ରପତି କହିଛନ୍ତି। ଆମେରିକୀୟ ଭୂତତ୍ତ୍ୱ ସର୍ଭେ ସଂସ୍ଥା ଅନୁଯାୟୀ ସାନ୍ ଫିଲିପ୍ରେ ପ୍ରଥମେ 7.2 ଏବଂ ପରେ ୟୁମାରେ ସହରରେ 7.5 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା। ପ୍ରଥମ ଭୂକମ୍ପର ମାତ୍ର 39 ସେକେଣ୍ଡ ପରେ ଦ୍ୱିତୀୟ ଭୂକମ୍ପ ହୋଇଥିବା ଜଣାପଡ଼ିଛି। ଭୂକମ୍ପ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଆକଳନ କରାଯାଇଛି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ବର୍ଗଙ୍କ ପ୍ରତି ସହାନୁଭୂତି ଜ୍ଞାପନ କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସମସ୍ତ ପ୍ରକାର ଆବଶ୍ୟକ ସହାୟତା ଯୋଗାଇ ଦେବା ନେଇ ଶ୍ରୀ ମୋଦି ଭେନେଜୁଏଲା ସରକାରଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଭାରତ ଓ ଚୀନ୍ ମଧ୍ୟରେ ସୀମାପାର ବାଣିଜ୍ୟ କାରବାର ଆସନ୍ତାକାଲିଠାରୁ ପୁନଃ ସ୍ଥାପନ ହେବାର ଆଶା କରାଯାଉଛି। ପ୍ରାୟ 6 ବର୍ଷ ପରେ ଉତ୍ତରାଖଣ୍ଡର ଲିପୁଲେକ୍ ପଥ ଦେଇ ଏହା ପୁନଃ କାର୍ଯ୍ୟକ୍ଷମ ହେବ ବୋଲି ପ୍ରୟାସ ଆରମ୍ଭ ହୋଇଛି। ପିଥରାଗଡ଼ ଜିଲ୍ଲା ଅନ୍ତର୍ଗତ ଧର୍ଚୁଲା ପ୍ରଶାସନ ଦେଇଥିବା ସୂଚନା ଅନୁଯାୟୀ ଭାରତୀୟ ବ୍ୟବସାୟୀଙ୍କ ପ୍ରଥମ ଦଳ ଆସନ୍ତାକାଲି ତିବ୍ବତର ତକ୍ଲାକୋଟ୍ ବଜାରକୁ ଯାତ୍ରା କରିବେ। ଧର୍ଚୁଲାର ସବ୍ଡିଭିଜନାଲ ମାଜିଷ୍ଟ୍ରେଟ୍ ତଥା ବାଣିଜ୍ୟ ଅଧିକାରୀ ଆଶିଷ ଯୋଶୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ପ୍ରଥମ ପର୍ଯ୍ୟାୟର ଏହି ଯାତ୍ରା ପାଇଁ 26 ଜଣଙ୍କୁ ଅନୁମତି ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରେ 17 ଜଣ ବ୍ୟବସାୟୀ ଏବଂ 9 ଜଣ ସହଯୋଗୀ ଅନ୍ତର୍ଭୁକ୍ତ। ବାଣିଜ୍ୟ କାରବାରକୁ ଅଧିକ ସୁଗମ ତଥା ସୁବ୍ୟବସ୍ଥିତ କରିବା ଲକ୍ଷ୍ୟ ନେଇ ଗୁଞ୍ଜିଠାରେ ଏକ କଷ୍ଟମ୍ସ କାର୍ଯ୍ୟାଳୟ ସ୍ଥାପନ କରାଯାଇଛି। ବ୍ୟବସାୟୀ ଦଳ ଲିପୁଲେ ଘାଟ ନିକଟସ୍ଥ ଗୋଦାମ ଘରକୁ ସେମାନଙ୍କର ବ୍ୟବସାୟ ଜନିତ ସାମଗ୍ରୀ ସ୍ଥାନାନ୍ତର କରିସାରିଲେଣି। 103ରୁ ଅଧିକ ବ୍ୟବସାୟୀ ବାଣିଜ୍ୟ କାରବାର ପାଇଁ ଆବେଦନ କରିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟରେ ଆଉ 25 ଜଣଙ୍କୁ ଅନୁମତି ପ୍ରଦାନ କରାଯିବ ବୋଲି ଶ୍ରୀ ଯୋଶୀ ସୂଚନା ଦେଇଛନ୍ତି। 2020 ମସିହାରେ କୋଭିଡ୍ ମହାମାରୀକୁ ଦୃଷ୍ଟିରେ ରଖି ଦୁଇ ଦେଶ ମଧ୍ୟରେ ସୀମାପାର ବାଣିଜ୍ୟକୁ ବନ୍ଦ ରଖାଯାଇଥିଲା। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଆଜିଠାରୁ 3 ଦିନିଆ ଲଣ୍ଡନ ଗସ୍ତରେ ଯିବେ। ମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି ଉଭୟ ଦେଶ ମଧ୍ୟରେ ହେବାକୁ ଥିବା ବାଣିଜ୍ୟ ଚୁକ୍ତି ଏବଂ ଆସନ୍ତା ମାସ 15 ତାରିଖରେ ହେବାକୁ ଥିବା ଡବଲ କଣ୍ଟ୍ରିବ୍ୟୁସନ୍ ସମ୍ମିଳନୀ ପୂର୍ବରୁ ତାଙ୍କ ଗସ୍ତ ଗୁରୁତ୍ୱ ବହନ କରୁଛି। ଏହି ଗସ୍ତ କାଳରେ ଶ୍ରୀ ଗୋଏଲ ଯୁକ୍ତରାଷ୍ଟ୍ରର ବାଣିଜ୍ୟ ସଚିବ ପିଟର କାଲେଙ୍କ ସହ ଉଚ୍ଚସ୍ତରୀୟ ଦ୍ୱିପାକ୍ଷିକ ବୈଠକ କରିବେ। ବୈଠକରେ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ଚୁକ୍ତି ଓ ଏହା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଗୁଡ଼ିକ ଉପରେ ବାର୍ତ୍ତାଳାପ ହେବ। ଭାରତ ଏ ଏବଂ ଶ୍ରୀଲଙ୍କା ଏ ମଧ୍ୟରେ ପୁରୁଷ ବର୍ଗ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ ଆଜିଠାରୁ ଆରମ୍ଭ ହୋଇଛି। ଶ୍ରୀଲଙ୍କାର ଗାଲେ ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ଖେଳାଯାଉଥିବା ଏହି ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଭାରତ ଟସ୍ ଜିତି ବ୍ୟାଟିଂ କରୁଛି। ସମ୍ଭାଦ ପ୍ରସ୍ତୁତ ହେଲା ବେଳକୁ ଭାରତ 37 ଓଭରରେ 2 ୱିକେଟ୍ ବିନିମୟରେ 148 ରନ୍ ସଂଗ୍ରହ କରିଥିଲା। ସାଇ ସୁଦର୍ଶନ 99 ରନ୍ ଏବଂ ଋତୁରାଜ ଗାଏକ୍ୱାଡ 16 ରନ୍ କରି କ୍ରିଜ୍ରେ ଅପରାଜିତ ରହିଥିଲେ। ଏହି ଗସ୍ତ ଅବସରରେ ଭାରତ ଏ ଦଳ 2ଟି 4-ଦିନିଆ ଟେଷ୍ଟ ମ୍ୟାଚ୍ ଶ୍ରୀଲଙ୍କା ବିପକ୍ଷରେ ଖେଳିବ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ନକ୍ଆଉଟ୍ ପର୍ଯ୍ୟାୟକୁ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକା ଉନ୍ନୀତ ହୋଇଛି। ଆଜି ସକାଳେ ଖେଳାଯାଇଥିବା ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଦକ୍ଷିଣ କୋରିଆକୁ 1-0 ଗୋଲ୍ରେ ପରାସ୍ତ କରିଛି। ପୂର୍ବରୁ ଖେଳାଯାଇଥିବା ମ୍ୟାଚ୍ଗୁଡ଼ିକ ଚେକ୍ ଗଣରାଜ୍ୟକୁ 3-0 ଗୋଲ୍ରେ ମେକ୍ସିକୋ ପରାସ୍ତ କରିଛି। ଜରୁରୀକାଳୀନ ପରିସ୍ଥିତିରେ ଦେଶର ଗଣତାନ୍ତ୍ରିକ ପ୍ରତିଷ୍ଠାନଗୁଡ଼ିକ ଆକ୍ରୋଶର ଶିକାର ହୋଇଥିଲେ ବୋଲି କହିଲେ ପ୍ରଧାନମନ୍ତ୍ରୀ। ଦେଶବ୍ୟାପୀ ଆଜି ପାଳନ କରାଯାଉଛି ସମ୍ବିଧାନ ହତ୍ୟା ଦିବସ। ହରିୟାଣାର ଗୁରୁଗ୍ରାମଠାରେ 11 ବ୍ରିକ୍ ଶକ୍ତି ମନ୍ତ୍ରୀସ୍ତରୀୟ ସମ୍ମିଳନୀ ଆରମ୍ଭ। ଭେନେଜୁଏଲାର କେତେକ ଅଞ୍ଚଳରେ ଆଜି ଲଗାତାର ଭୂକମ୍ପ ଅନୁଭୂତ। 32 ଜଣଙ୍କର ମୃତ୍ୟୁ, 700ରୁ ଅଧିକ ଆହତ। ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲେ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗୁଏଜ୍। ଏବଂ ଶ୍ରୀଲଙ୍କାର ଗାଲେଠାରେ ଜାରି ରହିଛି ଭାରତ ଏ ଏବଂ ଶ୍ରୀଲଙ୍କା ଏ ମଧ୍ୟରେ ଚଳିତ କ୍ରିକେଟ୍ ସିରିଜ୍ର ପ୍ରଥମ ଟେଷ୍ଟ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the Midday News.

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ
1: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 2:32 ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ।

0: ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ମୁଖ୍ୟ ସମ୍ବାଦ, ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 51 ବର୍ଷ ପୂର୍ତ୍ତି ଅବସରରେ ଆଜି ପାଳନ କରାଯାଉଛି ସମ୍ବିଧାନ ହତ୍ୟା ଦିବସ। ମନ୍ କି ବାତ୍ରେ ଆସନ୍ତା ରବିବାର ଦିନ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ରାଜ୍ୟରେ ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ସ୍କୁଲ ବ୍ୟାଗ୍। ପୁରୀ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେବ ରୁକ୍ମିଣୀ ବିବାହ ନୀତି। ଏବଂ ମୌସୁମୀ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଏଥର ସମ୍ପୂର୍ଣ୍ଣ ସମ୍ବାଦ। ଭାରତରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 51 ବର୍ଷ ପୂର୍ତ୍ତିକୁ ଆଜି ସମ୍ଭିଧାନ ହତ୍ୟା ଦିବସ ଭାବେ ପାଳନ କରାଯାଉଛି। 1975 ମସିହା ଜୁନ୍ ମାସ 25 ତାରିଖରେ ଭାରତୀୟ ସମ୍ଭିଧାନ ପ୍ରତି ଅମର୍ଯ୍ୟାଦା ପ୍ରଦର୍ଶନ ପୂର୍ବକ ତତ୍କାଳୀନ ସରକାର ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ। ଏହି ଦିବସ ଅବସରରେ ଆଜି ନୂଆଦିଲ୍ଲୀରେ ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କ ଅଧ୍ୟକ୍ଷତାରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଶୁଣନ୍ତୁ ଏ ସମ୍ପର୍କରେ ଏକ ରିପୋର୍ଟ।
1: ଦେଶର ଗଣତାନ୍ତ୍ରିକ ଇତିହାସର ମର୍ଯ୍ୟାଦା କ୍ଷୁର୍ଣ୍ଣ କରିଥିବା 1975 ମସିହାର ସେହି ଦିନକୁ ମନେ ପକାଇ ଆଜି ଦେଶର କୋଣ ଅନୁକୋଣରେ ସମ୍ଭିଧାନ ହତ୍ୟା ଦିବସ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ କଳା ଦିବସ ଭାବେ ଅଭିହିତ କରି କହିଛନ୍ତି, ଆଜିର ଦିନରେ ଭାରତୀୟ ସମ୍ଭିଧାନର ମର୍ଯ୍ୟାଦାହାନି କରାଯିବା ସହିତ ଲୋକଙ୍କର ମୌଳିକ ଅଧିକାରକୁ ଶେଷ କରି ଦିଆଯାଇଥିଲା। ଗଣମାଧ୍ୟମର ସ୍ୱାଧୀନତାକୁ ମଧ୍ୟ ଛଡ଼ାଇ ନିଆଯାଇଥିଲା। ରାଜନେତା, ସାମାଜିକ କର୍ମୀ, ଛାତ୍ରଛାତ୍ରୀ ଏବଂ ସାଧାରଣ ନାଗରିକଙ୍କୁ ଜେଲ୍ରେ ବନ୍ଦୀ କରି ରଖାଯାଇଥିଲା। ଏହି ସମୟରେ ପ୍ରକୃତରେ ଗଣତନ୍ତ୍ରର ହତ୍ୟା ହୋଇଥିଲା ବୋଲି ଶ୍ରୀ ମୋଦି କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ଲୋକମାନେ ଏବେ ମଧ୍ୟ ଭାରତୀୟ ଗଣତନ୍ତ୍ରର ସବୁଠାରୁ କଳା ଅଧ୍ୟାୟ ଭାବେ ଜରୁରୀକାଳୀନ ପରିସ୍ଥିତିକୁ ମନେ ରଖିଛନ୍ତି। ଦେଶ ଉପରେ ଯେଉଁଭଳି ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଥିଲା ତାହା କ୍ଷମତାର ଅପବ୍ୟବହାର ଓ ଏକଛତ୍ରବାଦର ଏକ ଜ୍ୱଳନ୍ତ ଉଦାହରଣ ବୋଲି ଶ୍ରୀ ସିଂ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ପରିପ୍ରେକ୍ଷୀରେ କହିଛନ୍ତି, ଆଜିର ଦିନରେ ସାମ୍ବିଧାନିକ ବିଧି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ କରି ସାଧାରଣ ନାଗରିକଙ୍କ ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରାଯାଇଥିଲା। ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ହୋଇଥିବା ଏହି ଆଘାତକୁ ସ୍ମରଣ କରିବା ଏବଂ ନିଜର ସାମ୍ବିଧାନିକ ଅଧିକାର ପ୍ରତି ପ୍ରତିଟି ନାଗରିକଙ୍କୁ ସତର୍କ ଓ ସଚେତନ କରାଇବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି। ଆସନ୍ତୁ ଆଜିର ଦିନରେ ସମ୍ବିଧାନର ସୁରକ୍ଷା, ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ସାମ୍ବିଧାନିକ ଶ୍ରେଷ୍ଠତାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ସଂକଳ୍ପବଦ୍ଧ ହେବା। ଆକାଶବାଣୀ କଟକ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତି ରେଖା ତାରିଣୀ।
0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ପୂର୍ବାହ୍ନ 11:00 ସମୟରେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। କାର୍ଯ୍ୟକ୍ରମରେ ଏହା ହେବ 135ତମ ସଂସ୍କରଣ। କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରିତ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ରାଜ୍ୟରେ ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମାଗଣା ସ୍କୁଲ ବ୍ୟାଗ୍ ପ୍ରଦାନ କରାଯିବ। ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ଓସିପା ପକ୍ଷରୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ବ୍ଲକ ସ୍ତରରେ ଓସିକ୍ ପକ୍ଷରୁ ନୂଆ ସ୍କୁଲ ବ୍ୟାଗ୍ ଯୋଗାଇ ଦିଆଯିବ।

ଏହାକୁ ଶୀଘ୍ର ଶେଷ କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୁରୀ ଶ୍ରୀମନ୍ଦିରରେ ଆଜି ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ତିଥିରେ ରୁକ୍ମିଣୀ ହରଣ ଓ ବିବାହ ଉତ୍ସବ ନୀତି ଅନୁଷ୍ଠିତ ହେଉଛି। ଏହି ନୀତି ପାଇଁ ପ୍ରଥମ ଭୋଗମଣ୍ଡପ ଶେଷ ହେବା ପରେ ବର୍ତ୍ତମାନ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। ଦର୍ଶନ ପ୍ରାୟ 5 ଘଣ୍ଟା ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଦୈନନ୍ଦିନ ନୀତି ଅନୁଯାୟୀ ଆଜି ସକାଳୁ ଶ୍ରୀଜୀଉଙ୍କ ମଙ୍ଗଳ ଆଳତୀ, ମୈଲମ, ତଡ଼ପ ଲାଗି, ଅବକାଶ, ଗୋପାଳବଲ୍ଲଭ ନୀତି ସମ୍ପନ୍ନ ପରେ ସକାଳ ଧୂପ ଅନୁଷ୍ଠିତ ହୋଇଛି। ସକାଳ ଧୂପ ପୂଜା ବସିଥିବା ସମୟରେ ଦକ୍ଷିଣୀଘରେ ଶ୍ରୀ ମଦନ ମୋହନଙ୍କୁ ଶ୍ରୀକୃଷ୍ଣ ବେଶରେ ସଜିତ କରାଯାଇଛି। ପରେ ପର୍ଯ୍ୟାୟକ୍ରମେ ସମସ୍ତ ନୀତିକାନ୍ତି କରାଯାଇ ସନ୍ଧ୍ୟାରେ ଶ୍ରୀଜଗନ୍ନାଥଙ୍କ ଚଳନ୍ତୀ ପ୍ରତିମା, ମଦନ ମୋହନଙ୍କ ସହ ଦେବୀ ରୁକ୍ମିଣୀଙ୍କ ବିବାହ ନୀତି ଅନୁଷ୍ଠିତ ହେବ। ଭୁବନେଶ୍ୱର ସଂସ୍କୃତି ଭବନ ପରିସରରେ ଆଜି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇ 2023 ଓ 2024 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯିବ। କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଉପସ୍ଥିତ ରହି ମନୋନୀତ କଳାକାରଙ୍କ ନାମ ଘୋଷଣା କରିବେ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ଏବଂ ଦକ୍ଷତା ବିକାଶ କେନ୍ଦ୍ରଗୁଡ଼ିକରେ ଅଗ୍ନି ନିରାପତ୍ତାକୁ ବାଧ୍ୟତାମୂଳକ କରିଛନ୍ତି। ନୂତନ ଶିକ୍ଷାବର୍ଷ ଆରମ୍ଭରେ ସୁରକ୍ଷା ନିୟମର କଡ଼ାକଡ଼ି ଅନୁପାଳନ ସହ 15 ଦିନ ମଧ୍ୟରେ ଅଡିଟ୍ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଉତ୍ତରପ୍ରଦେଶର ଲକ୍ଷ୍ନୌଠାରେ ଘଟିଥିବା ଅଗ୍ନିକାଣ୍ଡକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି ପରିପ୍ରେକ୍ଷୀରେ ସମସ୍ତ ଜିଲ୍ଲାପାଳ ତଥା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଛି। ନୂଆପଡ଼ାଠାରେ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ପ୍ରମୁଖ ଯୋଜନା, ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା, ବୃଷ୍ଟିପୃଷ୍ଟ ଅଞ୍ଚଳ ବିକାଶ ଯୋଜନା, ଜଳଧାରା ଯୋଜନା ଏବଂ କୃଷି ବନୀକରଣ ଯୋଜନା ଆଦିର ଅଗ୍ରଗତି ନେଇ ଆଲୋଚନା କରାଯାଇଛି। ଏହି ଅବସରରେ ଚାଷୀଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଜିଲ୍ଲାର 5ଟି ବ୍ଲକରେ 5 ଜଣ ସଫଳ ଚାଷୀଙ୍କୁ ସମ୍ମାନିତ କରାଯାଇଛି। ଯାଜପୁର ଜିଲ୍ଲା କୋରେଇ ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ହାକାଥନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାର 10ଟି ବ୍ଲକର ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଆଦର୍ଶ ବିଦ୍ୟାଳୟର 42 ଜଣ ଛାତ୍ରଛାତ୍ରୀ ବିଜ୍ଞାନଭିତ୍ତିକ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ଭଦ୍ରକଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଶାମୁକ୍ତ ଭାରତ ଅଭିଯାନ, ମାଦକ ଦ୍ରବ୍ୟରୁ ଦୂରେଇ ରହିବା ନେଇ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ବରିଷ୍ଠ ନାଗରିକ ପ୍ରମୁଖ ନଗର ପରିକ୍ରମା କରି ଜନସାଧାରଣଙ୍କୁ ନିଶା ସେବନଠାରୁ ଦୂରେଇ ରହି ସୁସ୍ଥ ସମାଜ ଗଠନ କରିବା ଲାଗି ସଚେତନ କରାଇଥିଲେ। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ଅଧ୍ୟକ୍ଷତାରେ ନିଶା ନିବାରଣ ସଂକ୍ରାନ୍ତରେ ଅନୁଷ୍ଠିତ ସଭାରେ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ନିଶାମୁକ୍ତ ଭାରତ ଗଠନ ଲାଗି ପରାମର୍ଶ ଦେଇଥିଲେ। ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଅନ୍ତର୍ଗତ ଗଞ୍ଜାମ ଜିଲ୍ଲାରେ ମୋଟ 3,124 ମତଦାନ କେନ୍ଦ୍ର ମଧ୍ୟରୁ 2,731 ବୁଥ୍ରେ 70% ଡିଜିଟାଇଜେସନ୍ କାର୍ଯ୍ୟ ସମ୍ପନ୍ନ ହୋଇଛି। ଅବଶିଷ୍ଟ 393 ବୁଥ୍ରେ ଯୁଦ୍ଧକାଳୀନ ଭିତ୍ତିରେ ଡିଜିଟାଇଜେସନ୍ କାର୍ଯ୍ୟ ଜାରି ରହିଛି। ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଓ ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀମାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଏଲ୍ଓ ବୈଠକରେ ମତଦାତା ତାଲିକାରେ ନୂତନ ନାମ ସଂଯୋଗୀକରଣ, ଏକାଧିକ ସ୍ଥାନରେ ଥିବା ଭୋଟରଙ୍କ ନାମ ବାଦ୍ ଦେବା ଆଦି ସମ୍ପର୍କରେ ଆଲୋଚନା କରାଯାଇଛି। ଭୋଟରମାନେ ନିର୍ବାଚନ ଆୟୋଗଙ୍କ ପୋର୍ଟାଲରୁ ଫର୍ମ ଡାଉନ୍ଲୋଡ୍ କରି ପୂରଣ କରିବା ପରେ ଅନ୍ଲାଇନ୍ରେ ମଧ୍ୟ ନାମ ପଞ୍ଜୀକରଣ ପାଇଁ ଦାଖଲ କରିପାରିବେ ବୋଲି ବୈଠକରେ ସୂଚନା ଦିଆଯାଇଛି। ବୌ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ମହିଳା ଓ ଶିଶୁ ବିକାଶ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଯୋଗଦେଇ ଜିଲ୍ଲାରେ ମାତୃ ଓ ଶିଶୁ ମୃତ୍ୟୁହାରର ସମୀକ୍ଷା କରିଥିଲେ। ଗର୍ଭସ୍ଥ ଶିଶୁ ମୃତ୍ୟୁହାର ଶୂନ୍ୟରେ ପହଞ୍ଚାଇବା ଲକ୍ଷ୍ୟରେ ସ୍ୱାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଯାଜପୁରଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶିଶୁ ଶ୍ରମିକ ସମ୍ବନ୍ଧୀୟ ଟାସ୍କଫୋର୍ସ ଗଠନ ଏବଂ ସଚେତନତା ସଂକ୍ରାନ୍ତ ବୈଠକ ଅନୁଷ୍ଠିତ ହୋଇଯାଇଛି। ଯାଜପୁର ବ୍ଲକ ଓ ପୌରପାଳିକାର ବିଭିନ୍ନ ସ୍ଥାନରେ ଶ୍ରମ ଅଧିକାରୀଙ୍କ ପକ୍ଷରୁ ଚଢ଼ଉ କରାଯାଇ ବିପଦସଂକୁଳ କାର୍ଯ୍ୟରେ ନିୟୋଜିତ ଥିବା କିଶୋର ଓ ଶିଶୁମାନଙ୍କୁ ଉଦ୍ଧାର କରାଯାଇଛି। ହକି ଇଣ୍ଡିଆ ପକ୍ଷରୁ ଆଗାମୀ ଇଂଲଣ୍ଡ ଗସ୍ତ ଲାଗି 24 ଜଣିଆ ଭାରତୀୟ କନିଷ୍ଠ ମହିଳା ଦଳ ଘୋଷଣା କରାଯାଇଛି। ଦଳରେ ଓଡ଼ିଶାର 4 ଜଣ
ହର୍ଷରାଣୀ ମିଞ୍ଜ, ପୂଜା ସାହୁ, ତନୁଜା ଟପୋ ଓ ସୁପ୍ରିୟା କୁଜୁର ରହିଛନ୍ତି। ଆସନ୍ତା ମାସ 5 ତାରିଖରୁ 14 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ଭାରତ 7ଟି ମ୍ୟାଚ୍ ଖେଳିବ। ପ୍ରଥମେ ସ୍କଟଲାଣ୍ଡର ବରିଷ୍ଠ ଦଳ ସହ 2ଟି ମ୍ୟାଚ୍ ଖେଳିବା ପରେ ଆମେରିକା, ଇଂଲଣ୍ଡ ଓ ବେଲ୍ଜିୟମ୍ କନିଷ୍ଠ ଦଳ ବିପକ୍ଷରେ 5

ମ୍ୟାଚ୍ ଖେଳିବ। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଆସନ୍ତା ଚବିଶ ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଗତ ଚବିଶ ଘଣ୍ଟା ମଧ୍ୟରେ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିଠାରେ ସର୍ବାଧିକ 69 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆସନ୍ତା ତିନିଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 51 ବର୍ଷ ପୂର୍ତ୍ତି ଅବସରରେ ଆଜି ପାଳନ କରାଯାଉଛି ସମ୍ଭିଧାନ ହତ୍ୟା ଦିବସ। ମନ୍ କି ବାତ୍ରେ ଆସନ୍ତା ରବିବାର ଦିନ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ରାଜ୍ୟରେ ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ସ୍କୁଲ ବ୍ୟାଗ୍। ପୁରୀ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେବ ରୁକ୍ମିଣୀ ବିବାହ ନୀତି ଏବଂ ମୌସୁମୀ ପ୍ରଭାବରେ ଆସନ୍ତା ଚବିଶ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

କାର୍ଯ୍ୟକ୍ରମ ଆପଣମାନେ ଶୁଣୁଥିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ ଓ ପ୍ରସ୍ତୁତ କାର୍ଯ୍ୟକ୍ରମ ଉମଙ୍ଗ।

ପ୍ରଚାରକଲୁ ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ ଓ ପ୍ରସ୍ତୁତ କାର୍ଯ୍ୟକ୍ରମ ଉମଙ୍ଗ ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 101.9 ମେଗାହର୍ଜ ଯୋଗେ। ଏଥର ଆପଣମାନଙ୍କ ପାଇଁ ଓଡ଼ିଆ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଗୀତ ରଚନା ନିଜାମ, ସ୍ୱର ସଂଯୋଜନା କରିଛନ୍ତି ସମୀର ନାଗ। ପ୍ରଥମେ ଶୁଣନ୍ତୁ ଏହି ଗୀତଟି, ଗାଇଛନ୍ତି ଶିଳ୍ପୀ ବାବୁଲ ସୁପ୍ରିୟୋ।

ଶୁଣିଲେ ଓଡ଼ିଆ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଗୀତ ରଚନା କରିଥିଲେ ନିଜାମ, ସଙ୍ଗୀତ ସମୀର ନାକ। କାର୍ଯ୍ୟକ୍ରମ ଆପଣମାନେ ଶୁଣିଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 101.9 ମେଗାହର୍ଜ ଯୋଗେ। ଏଥର ପ୍ରଚାର କରୁଛୁ କେତୋଟି ହିନ୍ଦୀ ଭକ୍ତି ଗୀତ। କଣ୍ଠ ସଙ୍ଗୀତ ଦିଲୀପ କୁମାର ରାୟ। ଏଥର ପ୍ରଥମ ଗୀତଟି ଶୁଣନ୍ତୁ।

ଶୁଣିଲେ ହିନ୍ଦୀ ଭକ୍ତିଗୀତର କାର୍ଯ୍ୟକ୍ରମ। କଣ୍ଠ ସଙ୍ଗୀତ ଦିଲୀପ କୁମାର ରାୟ। ଆକାଶବାଣୀ ବଲାଙ୍ଗୀର। ସମୟ ସନ୍ଧ୍ୟା 6ଟା ହେବାକୁ ଯାଉଛି। ଆକାଶବାଣୀ ଦିଲ୍ଲୀରୁ ରିଲେ କରି ପ୍ରଚାର କରୁଛୁ ହିନ୍ଦୀରେ ସମ୍ବାଦ। ଶୁଣିପାରିବେ ଆପଣମାନେ ଏ କିଛି କ୍ଷଣ ମଧ୍ୟରେ।

ଶ୍ରୋତା ବନ୍ଧୁ, ଆଉ ଥରେ କହି ରଖୁଛୁ ଆଜିର କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ। ଆଜି ଓଲ୍ଡ ଟ୍ରାଫର୍ଡ ମଞ୍ଚେଷ୍ଟରଠାରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯିବାକୁ ଥିବା ମହିଳା T20 ବିଶ୍ୱକପ୍ କ୍ରିକେଟ୍ ମ୍ୟାଚ୍ର ଧାରାବିବରଣୀ ଶୁଣିପାରିବେ ଆପଣମାନେ। ରାତି 7:25 ରୁ 7:30, ରାତି 8:00 ଏବଂ ରାତି 9:15 ରୁ ଖେଳ ଶେଷ ପର୍ଯ୍ୟନ୍ତ।

ଆକାଶବାଣୀ ବଲାଙ୍ଗୀର ପ୍ରସାର କରୁଛୁ ଓଡ଼ିଆ ଭକ୍ତି ଗୀତର କାର୍ଯ୍ୟକ୍ରମ। ଗୀତ ସଙ୍ଗୀତ ଚନ୍ଦ୍ରଭାନୁ ଶତପଥୀ। ପ୍ରଥମେ ଶୁଣନ୍ତୁ ଏ ଗୀତଟି, ଗାଇଛନ୍ତି ତୃପ୍ତି ଦାସ ଓ ଦେବାଶିଷ ମହାପାତ୍ର।

0: Ignoring frequent sneezing or blocked nose for too long. Untreated allergies may lead to more serious health problems. Come, let's hear expert advice from city's renowned doctor.
1: ମୁଁ ଡକ୍ଟର ରଞ୍ଜିତ କୁମାର ରାଉତ, ସିନିୟର ମେଡିସିନ ସ୍ପେଶାଲିଷ୍ଟ। ଏଲର୍ଜି କେବଳ ଛିଙ୍କ ପର୍ଯ୍ୟନ୍ତ ସୀମିତ ନୁହେଁ, ଦୀର୍ଘ ସମୟ ଧରି ଏହାକୁ ଅବହେଳା କଲେ ଏହା ଆସ୍ଥମା, ସାଇନସ୍ ସମସ୍ୟା, କାନର ସଂକ୍ରମଣ କିମ୍ବା ସ୍ୱାସ୍ଥ୍ୟ ସମସ୍ୟାର କାରଣ ହୋଇପାରେ। ଡାକ୍ତରମାନେ ଏହାକୁ ଏଲର୍ଜିକ୍ ମାର୍ଚ୍ଚ ବୋଲି କୁହନ୍ତି। ସେଥିପାଇଁ ଏଲର୍ଜିକୁ ସମୟରେ ଚିହ୍ନିଟ କରି ଚିକିତ୍ସା କରିବା ଅତ୍ୟନ୍ତ ଜରୁରୀ। ଧୂଳି, ଧୂଆଁ ପରି ଟ୍ରିଗରକୁ ଏଡ଼ାନ୍ତୁ ଏବଂ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଲକ୍ଷଣଗୁଡ଼ିକର ଅବହେଳା କରନ୍ତୁ ନାହିଁ। ସ୍ୱାସ୍ଥ୍ୟକର ଶ୍ୱାସ ସଠିକ୍ ଯତ୍ନ ଆରମ୍ଭ ହୁଏ। ଏଲର୍ଜି ସମସ୍ୟାକୁ ଅବହେଳା ନକରି ସଠିକ୍ ଭାବରେ ଚିକିତ୍ସା କରନ୍ତୁ।
0: Issued in public interest by Dr. Reddy's Laboratories. This information is not a substitute for medical advice. Please consult your doctor. While prepared with care, Dr. Reddy's assumes no liability for its content.
2: Hedhra Gaichanti Silpi, Devasis Mahapatra.

0: frequent sneezing or blocked nose for too long. Untreated allergies may lead to more serious health problems. Come, let's hear expert advice from city's renowned doctor.
1: ମୁଁ ଡକ୍ଟର ରଞ୍ଜିତ କୁମାର ରାଉତ, ସିନିୟର ମେଡିସିନ ସ୍ପେଶାଲିଷ୍ଟ। ଏଲର୍ଜି କେବଳ ଛିଙ୍କ ପର୍ଯ୍ୟନ୍ତ ସୀମିତ ନୁହେଁ, ଦୀର୍ଘ ସମୟ ଧରି ଏହାକୁ ଅବହେଳା କଲେ ଏହା ଆସ୍ଥମା, ସାଇନସ୍ ସମସ୍ୟା, କାନର ସଂକ୍ରମଣ କିମ୍ବା ସ୍ୱାସ୍ଥ୍ୟ ସମସ୍ୟାର କାରଣ ହୋଇପାରେ। ଡାକ୍ତରମାନେ ଏହାକୁ ଏଲର୍ଜିକ୍ ମାର୍ଚ୍ଚ ବୋଲି କୁହନ୍ତି। ସେଥିପାଇଁ ଏଲର୍ଜିକୁ ସମୟରେ ଚିହ୍ନିଟ କରି ଚିକିତ୍ସା କରିବା ଅତ୍ୟନ୍ତ ଜରୁରୀ। ଧୂଳି, ଧୂଆଁ ପରି ଟ୍ରିଗରକୁ ଏଡ଼ାନ୍ତୁ ଏବଂ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଲକ୍ଷଣଗୁଡ଼ିକର ଅବହେଳା କରନ୍ତୁ ନାହିଁ। ସ୍ୱାସ୍ଥ୍ୟକର ଶ୍ୱାସ ସଠିକ୍ ଯତ୍ନ ଆରମ୍ଭ ହୁଏ। ଏଲର୍ଜି ସମସ୍ୟାକୁ ଅବହେଳା ନକରି ସଠିକ୍ ଭାବରେ ଚିକିତ୍ସା କରନ୍ତୁ।
0: A show in public interest by Dr. Reddy's Laboratories. This information is not a substitute for medical advice. Please consult your doctor. While prepared with care, Dr. Reddy's assumes no liability for its content. Ignoring frequent sneezing or blocked nose for too long, untreated allergies may lead to more serious health problems. Come, let's hear expert advice from city's renowned doctor.
1: ମୁଁ ଡକ୍ଟର ରଞ୍ଜିତ କୁମାର ରାଉତ, ସିନିୟର ମେଡିସିନ ସ୍ପେଶାଲିଷ୍ଟ। ଏଲର୍ଜି କେବଳ ଛିଙ୍କ ପର୍ଯ୍ୟନ୍ତ ସୀମିତ ନୁହେଁ, ଦୀର୍ଘ ସମୟ ଧରି ଏହାକୁ ଅବହେଳା କଲେ ଏହା ଆସ୍ଥମା, ସାଇନସ୍ ସମସ୍ୟା, କାନର ସଂକ୍ରମଣ କିମ୍ବା ସ୍ୱାସ୍ଥ୍ୟ ସମସ୍ୟାର କାରଣ ହୋଇପାରେ। ଡାକ୍ତରମାନେ ଏହାକୁ ଏଲର୍ଜିକ୍ ମାର୍ଚ୍ଚ ବୋଲି କୁହନ୍ତି। ସେଥିପାଇଁ ଏଲର୍ଜିକୁ ସମୟରେ ଚିହ୍ନିଟ କରି ଚିକିତ୍ସା କରିବା ଅତ୍ୟନ୍ତ ଜରୁରୀ। ଧୂଳି, ଧୂଆଁ ପରି ଟ୍ରିଗରକୁ ଏଡ଼ାନ୍ତୁ ଏବଂ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

0: ଲକ୍ଷଣ ଗୁଡ଼ିକର ଅବହେଳା କରନ୍ତୁ ନାହିଁ। ସ୍ୱାସ୍ଥ୍ୟକର ଶ୍ୱାସ ସଠିକ ଯତ୍ନ ଆରମ୍ଭ ହୁଏ। ଏଲର୍ଜି ସମସ୍ୟାକୁ ଅବହେଳା ନକରି ସଠିକ ଭାବରେ ଚିକିତ୍ସା କରନ୍ତୁ।
1: Issued in public interest by Dr. Reddy's Laboratories. This information is not a substitute for medical advice. Please consult your doctor. While prepared with care, Dr. Reddy's assumes no liability for its content.
2: ଶୁଣୁଥିଲେ ଓଡ଼ିଆ ଭକ୍ତି ଗୀତର କାର୍ଯ୍ୟକ୍ରମ। ଗୀତ ଓ ସଙ୍ଗୀତ ଚନ୍ଦ୍ରଭାନୁ ଶତପଥୀ। କାର୍ଯ୍ୟକ୍ରମ ଶୁଣିଛନ୍ତି ଆପଣମାନେ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ।

ଆକାଶବାଣୀ ବଲାଙ୍ଗୀର, ସମୟ ସନ୍ଧ୍ୟା 6:30 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ତାପରେ ପରେ ଆପଣମାନେ ଶୁଣିପାରିବେ ଅନ୍ୟାନ୍ୟ କାର୍ଯ୍ୟକ୍ରମଗୁଡ଼ିକ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 51 ବର୍ଷ ପୂର୍ତ୍ତି ଅବସରରେ ଆଜି ପାଳନ କରାଯାଉଛି ସମ୍ବିଧାନ ହତ୍ୟା ଦିବସ। ସମ୍ବିଧାନ 140 କୋଟି ଭାରତୀୟଙ୍କ ଆକାଂକ୍ଷା, ଅଧିକାର ଓ କର୍ତ୍ତବ୍ୟର ପ୍ରତିଫଳନ କହିଲେ ପ୍ରଧାନମନ୍ତ୍ରୀ। ରାଜ୍ୟର ସମସ୍ତ ହସ୍ପିଟାଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ପୁରୀରେ ନିର୍ମାଣ ହେବ 1000 ଆସନ ବିଶିଷ୍ଟ ଅତ୍ୟାଧୁନିକ ବହୁମୁଖୀ ସମ୍ମିଳନୀ କେନ୍ଦ୍ର ଏବଂ 2023 ଓ 2024 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା। ଭାରତରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବା ଦିନକୁ ଆଜି ସମ୍ବିଧାନ ହତ୍ୟା ଦିବସ ଭାବେ ପାଳନ କରାଯାଉଛି। 1975 ମସିହା ଜୁନ୍ ମାସ 25 ତାରିଖରେ ଭାରତୀୟ ସମ୍ବିଧାନ ପ୍ରତି ଅମର୍ଯ୍ୟାଦା ପ୍ରଦର୍ଶନ ପୂର୍ବକ ତତ୍କାଳୀନ ସରକାର ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ। ଦେଶରେ ଗଣତାନ୍ତ୍ରିକ ଇତିହାସର ମର୍ଯ୍ୟାଦା କ୍ଷୁଣ୍ଣ କରିଥିବା 1975 ମସିହାର ସେହି ଦିନକୁ ମନେ ପକାଇ ଆଜି ଦେଶର କୋଣ ଅନୁକୋଣରେ ସମ୍ବିଧାନ ହତ୍ୟା ଦିବସ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ କଳା ଦିବସ ଭାବେ ଅଭିହିତ କରି କହିଛନ୍ତି, ସମ୍ବିଧାନ 140 କୋଟି ଭାରତୀୟଙ୍କ ଆକାଂକ୍ଷା, ଅଧିକାର ଓ କର୍ତ୍ତବ୍ୟର ପ୍ରତିଫଳନ। ଗଣମାଧ୍ୟମର ସ୍ୱାଧୀନତାକୁ ମଧ୍ୟ ସେହିଦିନ ଛଡ଼ାଇ ନିଆଯାଇଥିଲା। ରାଜନେତା, ସାମାଜିକ କର୍ମୀ, ଛାତ୍ରଛାତ୍ରୀ ଏବଂ ସାଧାରଣ ନାଗରିକଙ୍କୁ ଜେଲ୍ରେ ବନ୍ଦୀ କରି ରଖାଯାଇଥିଲା। ଏହି ସମୟରେ ପ୍ରକୃତରେ ଗଣତନ୍ତ୍ରର ହତ୍ୟା ହୋଇଥିଲା ବୋଲି ଶ୍ରୀ ମୋଦି କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ପରିପ୍ରେକ୍ଷୀରେ କହିଛନ୍ତି, ଆଜିର ଦିନରେ ସାମ୍ବିଧାନିକ ବିଧି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ କରି ସାଧାରଣ ନାଗରିକଙ୍କୁ ମୌଳିକ ଅଧିକାରକୁ କ୍ଷୁଣ୍ଣ କରାଯାଇଥିଲା। ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ହୋଇଥିବା ଏହି ଆଘାତକୁ ସ୍ମରଣ କରିବା ଏବଂ ନିଜର ସାମ୍ବିଧାନିକ ଅଧିକାର ପ୍ରତି ପ୍ରତିଟି ନାଗରିକଙ୍କୁ ସତର୍କ ଓ ସଚେତନ କରାଇବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି। ବିକଶିତ ଭାରତର ସଂକଳ୍ପକୁ ସାକାର କରିବା ପାଇଁ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସଶକ୍ତ କରିବାକୁ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଚଣ୍ଡିଗଡ଼ରେ ଆୟୋଜିତ ସମ୍ବିଧାନ ହତ୍ୟା ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି, ଭାରତ ହେଉଛି ଗଣତନ୍ତ୍ରର ଜନନୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିକଶିତ ଭାରତ 2047ର ସଂକଳ୍ପ ଆଡ଼କୁ ଅଗ୍ରସର ହେଉଛି। ଏହି ପରିପ୍ରେକ୍ଷୀରେ ସମ୍ବିଧାନ ହତ୍ୟା ଦିବସକୁ ସ୍ମରଣ କରିବା ନିତାନ୍ତ ଆବଶ୍ୟକ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଜରୁରୀକାଳୀନ ପରିସ୍ଥିତି ସମୟରେ ଅମାନୁଷିକ ନିର୍ଯାତନା ସହି ଦେଶର ଗଣତନ୍ତ୍ରକୁ ଜୀବିତ ରଖିବା ପାଇଁ ସଂଗ୍ରାମ କରିଥିବା ଗଣତନ୍ତ୍ରର ପ୍ରହରୀମାନଙ୍କୁ ସମ୍ମାନିତ କରିଥିଲେ। ନବରଙ୍ଗପୁର ଜିଲ୍ଲା ଉମରକୋଟ ବିଜେପି କାର୍ଯ୍ୟାଳୟରେ ସମ୍ବିଧାନ ହତ୍ୟା ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କାର୍ଯ୍ୟକ୍ରମରେ ଯୋଗଦେଇ ଜରୁରୀକାଳୀନ ପରିସ୍ଥିତିକୁ ଭାରତୀୟ ଗଣତନ୍ତ୍ରର କଳା ଅଧ୍ୟାୟ ଭାବେ ଅଭିହିତ କରିଥିଲେ। ଗଣତନ୍ତ୍ରର ସୁରକ୍ଷା ପାଇଁ ସଚେତନତା ନିତାନ୍ତ ଜରୁରୀ ବୋଲି ଶ୍ରୀ ଗଣ୍ଡ କହିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ୍ ଆଜି ରାଜ୍ୟସଭାର 10 ଜଣ ନବନିର୍ବାଚିତ

0: ଏବଂ ପୁନଃ ନିର୍ବାଚିତ ସଦସ୍ୟଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଓଡ଼ିଶାରୁ ରାଜ୍ୟସଭା ସଦସ୍ୟ ଭାବେ ଦେବାଶିଷ ସାମନ୍ତରାୟ ଆଜି ଶପଥ ଗ୍ରହଣ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଆନ୍ଧ୍ରପ୍ରଦେଶରୁ 4 ଜଣ, ଝାଡ଼ଖଣ୍ଡରୁ 2 ଜଣ ଏବଂ ତାମିଲନାଡୁ, ଗୁଜରାଟ ଓ ଅରୁଣାଚଳ ପ୍ରଦେଶରୁ 1 ଜଣ ଲେଖାଏଁ ସଦସ୍ୟ ଅଛନ୍ତି। ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟ ଅନୁଷ୍ଠାନଗୁଡ଼ିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ଆୟୋଜିତ ଅଗ୍ନି ନିରାପତ୍ତା ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ମହାଲିଙ୍ଗ ରାଜ୍ୟର ସମସ୍ତ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଅନୁପାଳନ ନେଇ ସମୀକ୍ଷା କରିଥିଲେ। ରୋଗୀଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନଙ୍କୁ ଅଗ୍ନି ନିର୍ବାପକ ଉପକରଣର ଯାଞ୍ଚ, ଜରୁରୀକାଳୀନ ପ୍ରସ୍ତୁତିର ତଦାରଖ, ନିର୍ଦ୍ଧାରିତ ସୁରକ୍ଷା ମାନଦଣ୍ଡର କଡ଼ାକଡ଼ି ପାଳନ ଏବଂ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଭାବେ କାର୍ଯ୍ୟକ୍ଷମ କରିବାକୁ ଶ୍ରୀ ମହାଲିଙ୍ଗ ପରାମର୍ଶ ଦେଇଛନ୍ତି। ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ ଓ ସ୍ୱାସ୍ଥ୍ୟକର୍ମୀଙ୍କ ନିରାପତ୍ତା ସରକାରଙ୍କ ପ୍ରମୁଖ ଦାୟିତ୍ୱ ବୋଲି ସେ କହିଛନ୍ତି। ଅଗ୍ନିକାଣ୍ଡ ପରି ଆପଦକାଳୀନ ପରିସ୍ଥିତିର ମୁକାବିଲା ପାଇଁ ପ୍ରତ୍ୟେକ ଅନୁଷ୍ଠାନରେ ପୂର୍ବ ପ୍ରସ୍ତୁତି ଓ ସମୟ ଉପଯୋଗୀ ପଦକ୍ଷେପ ଗ୍ରହଣ ନିତାନ୍ତ ଆବଶ୍ୟକ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମହାଲିଙ୍ଗ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୀକ୍ଷେତ୍ର ପୁରୀରେ 1000 ଆସନ ବିଶିଷ୍ଟ ଅତ୍ୟାଧୁନିକ ବହୁମୁଖୀ ସମ୍ମିଳନୀ କେନ୍ଦ୍ର ନିର୍ମାଣ କରାଯିବ। ଆଜି ବିକଶିତ ଓଡ଼ିଶା ପାଇଁ ଜନଭାଗିଦାରୀ, ସଶକ୍ତ ନାଗରିକ, ସମାବେଶୀ ସହର, ସ୍ଥାୟୀ ସହରାଞ୍ଚଳ ଭବିଷ୍ୟତ ଶୀର୍ଷକ କାର୍ଯ୍ୟକ୍ରମରେ ଯୋଗଦେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଏହି ବିଷୟ ଘୋଷଣା କରିଛନ୍ତି। ପୁରୀକୁ ସମ୍ମିଳନୀ, ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରଦର୍ଶନୀ ଏବଂ ବୃହତ ଜନସମାବେଶ ପାଇଁ ଏକ ପ୍ରମୁଖ ସ୍ଥଳ ଭାବେ ଗଢ଼ି ତୋଳିବା ଲକ୍ଷ୍ୟରେ ଏହି ସମ୍ମିଳନୀ କେନ୍ଦ୍ର ନିର୍ମାଣ କରାଯିବ। ପ୍ରକଳ୍ପର ତ୍ୱରିତ ରୂପାୟନ ପାଇଁ ଆବଶ୍ୟକ ପ୍ରଶାସନିକ ପ୍ରକ୍ରିୟା ଆରମ୍ଭ କରିବାକୁ ମନ୍ତ୍ରୀ ଡକ୍ଟର ମହାପାତ୍ର ପୁରୀ ମହାନଗର ନିଗମକୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ 2023 ଓ 2024 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମନୋନୀତ କଳାକାରଙ୍କ ନାମ ଘୋଷଣା କରିଛନ୍ତି। 2023 ମସିହା ପାଇଁ ପୁଷ୍କରା ଓ ମାଇ ସୁଇଟ୍ ହାଉସ୍ ୱାଇଫ୍କୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ମନୋନୀତ କରାଯାଇଥିବା ବେଳେ ଅଭିନେତ୍ରୀ ସୁପ୍ରିୟା ନାୟକ ଓ ନେନା ଦାସଙ୍କୁ ଶ୍ରେଷ୍ଠ ମୁଖ୍ୟ ଅଭିନେତ୍ରୀ ଭାବେ ମନୋନୟନ କରାଯାଇଛି। ଶ୍ରେଷ୍ଠ ଅଭିନେତା ଭାବେ ହରିହର ମହାପାତ୍ରଙ୍କୁ ଚୟନ କରାଯାଇଛି। ମୋ ବୋଉ ମୋ ଗାଁକୁ ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର ସମ୍ମାନ ପାଇଁ ଚୟନ କରାଯାଇଥିବା ବେଳେ ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟଙ୍କୁ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ସମ୍ମାନ ପାଇଁ ଚୟନ କରାଯାଇଛି। ସେହିପରି 2024 ମସିହା ପାଇଁ ଆଶ୍ରମକୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ମନୋନୀତ କରାଯାଇଥିବା ବେଳେ ପାୱାର ଚଳଚ୍ଚିତ୍ର ପାଇଁ ବାବୁଶାନ ମହାନ୍ତିଙ୍କୁ ଶ୍ରେଷ୍ଠ ଅଭିନେତା ଓ ଭଗିଆ ଭାରିଜ ଚଳଚ୍ଚିତ୍ର ପାଇଁ ଦେବଚାନୀ ଦେଘୁରିଆଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଚୟନ କରାଯାଇଛି। ଅଭିନେତ୍ରୀ ନମ୍ରତା ଦାସଙ୍କୁ 2024 ପାଇଁ ମୋହନ ସୁନ୍ଦର ଦେବଗୋସ୍ୱାମୀ ସମ୍ମାନ ଦିଆଯିବ ବୋଲି ଘୋଷଣା କରାଯାଇଛି। ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରି ସଂସ୍କୃତି ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି,
1: ଯେଉଁମାନେ 2023 ଏବଂ 2024 ମନୋନୀତ ହେଇଛନ୍ତି ପୁରସ୍କାର ପାଇବା ପାଇଁ, ସମସ୍ତଙ୍କୁ ମୋ ତରଫରୁ, ଆମ ବିଭାଗ ତରଫରୁ, ରାଜ୍ୟ ସରକାରଙ୍କ ତରଫରୁ ଶୁଭେଚ୍ଛା ଏବଂ ଶୁଭକାମନା ଜ୍ଞାପନ କରୁଛି ଏବଂ ଆଶା କରୁଛି ଏ ପୁରସ୍କାର ସେମାନଙ୍କୁ ଓଡ଼ିଆ ସିନେ ଜଗତକୁ ଆହୁରି ପରିପୃଷ୍ଟ କରିବା ପାଇଁ, ଆହୁରି ସମୃଦ୍ଧ କରିବା ପାଇଁ ପ୍ରେରଣା ଯୋଗାଇବ।
0: ପୁରୀ ଶ୍ରୀମନ୍ଦିରରେ ଆଜି ଜ୍ୟେଷ୍ଠ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ରୁକ୍ମିଣୀ ହରଣ ନୀତି ଅନୁଷ୍ଠିତ ହୋଇଯାଇଛି। ପରମ୍ପରା ଅନୁସାରେ ଆଜି ମହାଲକ୍ଷ୍ମୀ ମନ୍ଦିରରୁ ବିଜେ କରି ବିମଳା ମନ୍ଦିର ନିକଟକୁ ଯାଇଥିବା ବେଳେ ଭୋଗ ମଣ୍ଡପ ନୀତି ଶେଷ ହେବା ପରେ ସେଠାରେ ବଚନିକା ଆଦି ବିଧି ସହ ହରଣ ନୀତି ଶେଷ ହୋଇଥିଲା। ସନ୍ଧ୍ୟାଧୂପ ନୀତି ପରେ ବିବାହ ଉତ୍ସବ ନୀତି ଅନୁଷ୍ଠିତ ହେବ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଟାଉନ୍ହଲ୍ଠାରେ ପିଏମ୍ ସ୍ୱନିଧି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପିଏମ୍ ସ୍ୱନିଧି ଯୋଜନା ମାଧ୍ୟମରେ ଉଠା ଦୋକାନୀଙ୍କର ଆର୍ଥିକ ସଶକ୍ତିକରଣ, ସ୍ୱାବଲମ୍ବନ ଏବଂ ଜୀବିକାର ଉନ୍ନତି ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ଭବାନୀପାଟଣା ପୌରପାଳିକାର 10 ଜଣ ବ୍ୟବସାୟୀଙ୍କୁ ପ୍ରଥମ କିସ୍ତି ଅର୍ଥରାଶି ପ୍ରଦାନ କରାଯାଇଥିଲା। ନୟାଗଡ଼ ଜିଲ୍ଲା କୋଷାକୋଟା ରାସ୍ତାର ଉନ୍ନତିକରଣ ପାଇଁ 7 କୋଟି ଟଙ୍କା ବ୍ୟୟରେ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ରାସ୍ତା ନିର୍ମାଣ ଦ୍ୱାରା ସ୍ଥାନୀୟ ଲୋକଙ୍କ ଯାତାୟତ ସୁବିଧା, କୃଷି, ଶିକ୍ଷା, ସ୍ୱାସ୍ଥ୍ୟ ଓ ବାଣିଜ୍ୟ କ୍ଷେତ୍ରରେ ଉନ୍ନତି ହେବ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି। ଏହାଦ୍ୱାରା କାଣିଗିରି, କୋଷାକୋଟା ଏବଂ ଆଖପାଖ ଅଞ୍ଚଳର ଲୋକମାନେ ସହଜରେ ବ୍ଲକ ଓ ଜିଲ୍ଲା ସଦର ମହକୁମାକୁ ଯାତାୟତ କରିପାରିବେ। ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନ୍ତର୍ଜାତୀୟ ନିଶାଦ୍ରବ୍ୟର ଅପବ୍ୟବହାର ଏବଂ ଅବୈଧ ଚାଲାଣ ନିରୋଧୀ ଅଭିଯାନ 2024 ସମ୍ପର୍କିତ ସଚେତନତା ରଥକୁ ଜିଲ୍ଲାପାଳ ମଧୁମିତା ରଥ ଉଦ୍ଘାଟନ କରିଛନ୍ତି। ଯୁବପିଢ଼ିଙ୍କୁ ନିଶା ଅଭ୍ୟାସରୁ ଦୂରେଇ ରଖିବା

0: ଏବଂ ସଚେତନତା ସୃଷ୍ଟି କରିବା ପାଇଁ ଶ୍ରୀମତୀ ରଥ ପରାମର୍ଶ ଦେଇଛନ୍ତି। ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ପରିସରରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗଦେଇ ଯୁବପିଢ଼ିଙ୍କ ଦକ୍ଷତା ବିକାଶ, ନିଯୁକ୍ତି ସୁଯୋଗ ଏବଂ ସ୍ୱରୋଜଗାର ପ୍ରୋତ୍ସାହନ ଉପରେ ଆଲୋଚନା କରିଥିଲେ। ପରେ ଅଙ୍ଗନବାଡ଼ି କର୍ମୀଙ୍କୁ ଡିଜିଟାଲ ସଶକ୍ତିକରଣ ଲକ୍ଷ୍ୟ ନେଇ ସ୍ମାର୍ଟଫୋନ୍ ପ୍ରଦାନ କରାଯାଇଥିଲା। ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକର ସମସ୍ତ 24 ପଞ୍ଚାୟତରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନ୍ତର୍ଗତ ଜନକଲ୍ୟାଣ ଶିବିର ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ସୂଚନା, 64 ଜଣଙ୍କୁ ଆୟୁଷ୍ମାନ ବୟବନ୍ଧନ ଯୋଜନାରେ ପଞ୍ଜୀକରଣ, 879 ଜଣଙ୍କୁ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଇ କେୱାଇସି କାର୍ଡ ପ୍ରଦାନ କରାଯାଇଥିଲା। ଢେଙ୍କାନାଳସ୍ଥିତ ଭାରତୀୟ ଜନସଞ୍ଚାର ସଂସ୍ଥାନ ଆଇଆଇଏମ୍ସିରେ 2026-27 ଶିକ୍ଷାବର୍ଷ ପାଇଁ ନାମଲେଖା ପ୍ରକ୍ରିୟା ଜାରି ରହିଛି। ଆସନ୍ତା ମାସ 3 ପୂର୍ବାହ୍ନ 11 ପତ୍ର ସୂଚନା କାର୍ଯ୍ୟାଳୟ ଭୁବନେଶ୍ୱର କିମ୍ବା ଆକାଶବାଣୀ କାର୍ଯ୍ୟାଳୟ ସମ୍ବଲପୁର ଓ 27 ଆଇଆଇଏମ୍ସି ଢେଙ୍କାନାଳ ପରିସରରେ ସ୍ପଟ୍ ପ୍ରବେଶ ଓ ସାକ୍ଷାତକାର ଅନୁଷ୍ଠିତ ହେବ। ଇଚ୍ଛୁକ ଛାତ୍ରଛାତ୍ରୀମାନେ 9 9 3 7 8 8 1 2 8 5 ନମ୍ବରରେ ଯୋଗାଯୋଗ କରିପାରିବେ। ଫୋନ୍ ନମ୍ବରଟି ଆଉଥରେ କହିଦେଉଛୁ, ଇଚ୍ଛୁକ ଛାତ୍ରଛାତ୍ରୀମାନେ 9 9 3 7 8 8 1 2 8 5 ନମ୍ବରରେ ଯୋଗାଯୋଗ କରିପାରିବେ। ପାଣିପାଗ, ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଆସନ୍ତା 24 ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା 3 ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 51 ପୂର୍ତ୍ତି ଅବସରରେ ଆଜି ପାଳନ କରାଯାଉଛି ସମ୍ବିଧାନ ହତ୍ୟା ଦିବସ। ସମ୍ବିଧାନ 140 ଭାରତୀୟଙ୍କ ଆକାଂକ୍ଷା, ଅଧିକାର ଓ କର୍ତ୍ତବ୍ୟର ପ୍ରତିଫଳନ, କହିଲେ ପ୍ରଧାନମନ୍ତ୍ରୀ। ରାଜ୍ୟର ସମସ୍ତ ହସ୍ପିଟାଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ପୁରୀରେ ନିର୍ମାଣ ହେବ 1000 ଆସନ ବିଶିଷ୍ଟ ଅତ୍ୟାଧୁନିକ ବହୁମୁଖୀ ସମ୍ମିଳନୀ କେନ୍ଦ୍ର ଏବଂ 2023-24 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: और ये चीज ऐसी है जहां पर आप ये एक स्टेटमेंट देने की कोशिश करें कि किस तरीके से आईसीसी वुमेन्स क्रिकेट की तरफ देखता है और उसको किस तरीके से आगे बढ़ाना चाहता है।
2: जी बिल्कुल। मिडिल ऑर्डर की क्योंकि आप बार बार हम लोग बात कर रहे हैं, वहां एक जो और हमने पहले भी बात की, स्ट्राइक रोटेशन जो है वो एक बड़ी प्रॉब्लम दिखाई दे रही है हमको। पिछले मैच में साउथ अफ्रीका के अगेंस्ट पावर प्ले में 59 रन, डेथ ओवर्स में 36, जो कि साउथ अफ्रीका ने 39 जहां पर स्कोर किया था और पावर प्ले में 25 रन बनाए थे। असली फर्क जो बना जाकर के वो मिडिल ओवर्स का था, भारत ने जहां पर

0: ସମ୍ବିଧାନ ଲାଗି ଅମର୍ଯ୍ୟାଦା ଦେଖାଇକରି ସେତେବେଳେ ସରକାର ଦେଶେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ। ଏ ଦିବସ ଅବସରରେ ଆଜି ନୂଆଦିଲ୍ଲୀର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କର ଅଧ୍ୟକ୍ଷତାରେ ଗୋଟିଏ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏ ବାବଦେ ଶୁଣୁନ ଗୋଟିଏ ରିପୋର୍ଟ।
1: ଦେଶର ଗଣତାନ୍ତ୍ରିକ ଇତିହାସ ମର୍ଯ୍ୟାଦା ହାନି କରିଥିବା 1975 ମସିହାର ସେ ଦିନକେ ସୁର ପକାଇକରି ଆଜି ଦେଶର ଚାରିକୋଟି ସମ୍ବିଧାନ ହତ୍ୟା ଦିବସ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏତାକେ କଳା ଦିବସ ହିସାବରେ ନେଇକରି ଆଜିର ଦିନେ ଭାରତୀୟ ସମ୍ବିଧାନର ମର୍ଯ୍ୟାଦା ହାନି କରାଯିବା ସହିତ ଲୋକମାନଙ୍କର ମୌଳିକ ଅଧିକାର ସିଜ୍ କରାଯାଇଥିଲା ବୋଲି କହିଛନ୍। ଏ ସମୟଥି ଗଣମାଧ୍ୟମର ସ୍ୱାଧୀନତାକେ ବି ଛଡ଼ାଇ ନିଆଯାଇଥିଲା। ରାଜନେତା, ସାମାଜିକ କର୍ମୀ, ଛାତ୍ରଛାତ୍ରୀ ଆଉ ସାଧାରଣ ନାଗରିକଙ୍କୁ ଜେଲ୍ଟି ବନ୍ଦୀ କରିକି ରଖାଯାଇଥିଲା। ଏ ସମୟଟି ପ୍ରକୃତି ହିସାବରେ ଗଣତନ୍ତ୍ରର ହତ୍ୟା ହୋଇଥିଲା ବୋଲି ଶ୍ରୀ ମୋଦି କହିଛନ୍। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍, ଲୋକମାନେ ଇହାଦେ ବିଲ୍ ଭାରତୀୟ ଗଣତନ୍ତ୍ରର ସବୁନୁ କଳା ଅଧ୍ୟାୟ ଭାବେ ଜରୁରୀକାଳୀନ ପରିସ୍ଥିତିକେ ସୁରକ୍ଷିଛନ୍। ଦେଶ ଉପରେ ଯେନ୍ତା ହିସାବରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଥିଲା ସେଟା କ୍ଷମତାର ଅପବ୍ୟବହାର ଆଉ ଏକଛତ୍ରବାଦର ଗୋଟିଏ ଫଟିକ ଉଦାହରଣ ବୋଲି ଶ୍ରୀ ସିଂ କହିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ଅବସରରେ କହିଛନ୍, ଆଜିର ଦିନେ ସାମ୍ବିଧାନିକ ବିଧି ବ୍ୟବସ୍ଥାକେ ପୂରାପୂରି ବିପର୍ଯ୍ୟୟ କରିକି ସାଧାରଣ ନାଗରିକମାନଙ୍କର ମୌଳିକ ଅଧିକାରକେ ହାନି କରିଥିଲା। ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ହୋଇଥିବା ଏ ଆଘାତକେ ସୁର୍ତା କରବାର ଆଉ ନିଜର ସାମ୍ବିଧାନିକ ଅଧିକାର ଲାଗି ସବୁ ନାଗରିକଙ୍କୁ ସତର୍କ ଓ ସଚେତନ କରବାର ଉଦ୍ଦେଶ୍ୟଟି ଏ ଦିବସ ପାଳନ କରାଯାଉଛି। ଆସୁନ ଆଜିର ଦିନେ ସମ୍ବିଧାନର ସୁରକ୍ଷା, ଗଣତାନ୍ତ୍ରିକ ମୂଲ୍ୟବୋଧ ଆଉ ସାମ୍ବିଧାନିକ ଶ୍ରେଷ୍ଠତାକେ ଅକ୍ଷୁର୍ଣ୍ଣ ରଖବା ଲାଗି ସଂକଳ୍ପବଦ୍ଧ ହେମା। ଆକାଶବାଣୀ ସମ୍ବଲପୁର ସମ୍ବାଦ ବିଭାଗ ତରଫରୁ ସୁପ୍ରୀତି ମିଶ୍ର।
0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା ରବିବାର ଦିନ ସକାଳ 11 ଆକାଶବାଣୀ ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆର୍ ଦୁନିଆ ସାରା ଲୋକଙ୍କ ସାଙ୍ଗେ ଭାବ ଦିଆନିଆ କରବେ। ଇଟା ତାଙ୍କର 135 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ଆଉ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଟି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍ ଆଉ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ଥି ଭିଲି ତାର ସିଧା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ତରୁ ଆଞ୍ଚଳିକ ଭାଷାଥି ଇତାର ପ୍ରସାରଣ କରାଯିବା। ଭୋଟର ତାଲିକାକେ ନିର୍ଭୁଲ ଓ ସ୍ୱଚ୍ଛ କରବାର ଲାଗି ରାଜ୍ୟ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଅଭିଯାନ ଶେଷ ହେବାକେ ଆଉ 3 ବାକି ରହିଛି। ରାଜ୍ୟ ଗଲାକାଲି ତ 99.93% ଫର୍ମ ବଣ୍ଟା ସରିଛି। ରାଜ୍ୟର 3,10,68,884 ଜନ ଡିଜିଟାଇଜେସନ୍ କାମ ଶେଷ ହୋଇଛି। ବାକି ଥିବାର କାମକେ ଆଇବା 28 ଭିତରେ ଶେଷ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି। ରାଜ୍ୟର ସବୁ ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକେ ଐତ୍କା ବରଖସ୍ କରବାର ଲାଗି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଭୁବନେଶ୍ୱର ଲୋକସେବା ଭବନରେ ହୋଇଥିବା ଗୋଟିଏ ଜରୁରୀ ଅଗ୍ନି ନିରାପତ୍ତା ସମୀକ୍ଷା ବୈଠକଟି ଅଧ୍ୟକ୍ଷତା କରିକରି ମନ୍ତ୍ରୀ ଡକ୍ଟର ମହାଲିଙ୍ଗ ରାଜ୍ୟର ସବୁ ମେଡିକାଲ କଲେଜ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଉ ଅଲଗା ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କେ ଅଗ୍ନି ନିରାପତ୍ତାର ଇହାଦେ ସ୍ଥିତି, ତାର ଆବଶ୍ୟକତା ଆଉ ଆଘନୁ ଦିଆଯାଇଥିବା ନିର୍ଦ୍ଦେଶର ପାଳନ ବାଦେ ସମୀକ୍ଷା କରିଛନ୍। ଏ ଅବସରରେ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍, ରୋଗୀମାନଙ୍କ ସୁରକ୍ଷାକେ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍। ହେଥିଲାଗି ସବୁ ସ୍ୱାସ୍ଥ୍ୟ ଅନୁଷ୍ଠାନମାନଙ୍କେ ନିଆଲିଭା ଯନ୍ତ୍ରମାନଙ୍କର ନିୟମିତ ଯାଞ୍ଚ, ଧାରି ହୋଇଥିବା ସୁରକ୍ଷା ମାନଦଣ୍ଡକେ କଡ଼ାକଡ଼ି ଭାବେ ପାଳନ କରବାରକେ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ରାଜ୍ୟ ଶିଶୁ ବାଟିକାନୁ 3 ତକ ଛାତ୍ରଛାତ୍ରୀଙ୍କୁ ମାହାଲିଆ ସ୍କୁଲରେ ଦିଆଯିବା। ଏ ବାବଦେ ଜିଲ୍ଲା ଶିକ୍ଷା ଅଧିକାରୀ ଆଉ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ଓସେପା ତରଫରୁ ଚିଠି ଜରିଏ ଜଣାଇ ଦିଆଯାଇଛି। ବ୍ଲକ ସ୍ତରଠି ଓସିକ ତରଫରୁ ନୂଆ ସ୍କୁଲ ବ୍ୟାଗ୍ ଯୋଗାଇ ଦିଆଯିବା। ପ୍ରକ୍ରିୟାକେ ଜଲ୍ଦି ଶେଷ କରବାର ଲାଗି ରାଜ୍ୟ ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ ତରଫରୁ ନିର୍ଦ୍ଦେଶ ଦିଆଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଭୁବନେଶ୍ୱର ସଂସ୍କୃତି ଭବନ ପରିସରର ଆଜି ଓଡ଼ିଆ ଭାଷା, ସାହିତ୍ୟ ଆଉ ସଂସ୍କୃତି ବିଭାଗ ତରଫରୁ 2023 ଆଉ 2024 ବର୍ଷ ଲାଗି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ଗୋଟିଏ ସାମ୍ବାଦିକ ସମ୍ମିଳନୀଠି ଯୋଗ ଦେଇକରି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ବଛା ହୋଇଥିବା କଳାକାରମାନଙ୍କ ନାଁ ଘୋଷଣା କରିଛନ୍। 2023 ବର୍ଷ ଲାଗି ପୁଷ୍କରା ଆଉ ମାଇ ସୁଇଟ୍ ହାଉସ୍ ୱାଇଫ୍କେ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ମିଳିଥିବା ବେଳେ ପୁଷ୍କରାର ଅଭିନେତ୍ରୀ ସୁପ୍ରିୟା ଆଉ ମାଇ ସୁଇଟ୍ ହାଉସ୍ ୱାଇଫ୍ର ଅଭିନେତ୍ରୀ ନୈନା ଦାସଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଆର୍ ଧୋରେ ବାବୁ ଧୋ ଚଳଚ୍ଚିତ୍ର ଲାଗି ହରିହର ମହାପାତ୍ରଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି। ସେନ୍ତା 2024 ବର୍ଷ ଲାଗି ଆଶ୍ରମ ଶ୍ରେଷ୍ଠ ଚଳଚ୍ଚିତ୍ର, ପାୱାର ଚଳଚ୍ଚିତ୍ର ଲାଗି ବାବୁସାନ ଶ୍ରେଷ୍ଠ ଅଭିନେତା ଆଉ ଭଗିଆ ଭାରିଜା ଲାଗି ଦେବଜାନୀ ଦେହୁରିଆଙ୍କୁ ଶ୍ରେଷ୍ଠ

0: ଆକାଶବାଣୀର ବିକଳ୍ପ ନାହିଁ। ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିଲେ ଆକାଶବାଣୀ ସମ୍ବଲପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ଭିତରେ ଭାରତ ଓ ବାଂଲାଦେଶ ମଧ୍ୟରେ ମ୍ୟାଚ୍ ଜାରି। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏୟାର ଡଟ୍ ଜିଓଭି ଡଟ୍ ଇନ୍ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।

0: ଆପଣମାନେ କାର୍ଯ୍ୟକ୍ରମ
1: କାର୍ଯ୍ୟକ୍ରମ ଆପଣମାନେ ଶୁଣିଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ଓଲ୍ଡ ଟ୍ରାଫେର୍ଡ ମଞ୍ଚେଷ୍ଟରଠାରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ମହିଳା ଟି ଟ୍ୱେଣ୍ଟି ବିଶ୍ୱକପ୍ କ୍ରିକେଟ୍ ମ୍ୟାଚ୍ର ଧାରା ବିବରଣୀ ରିଲି କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
2: अच्छी शुरुआत कही जा सकती है।

ଶୁଣୁଥିଲେ ଓଲ୍ଡ ଟ୍ରାଫର୍ଡ଼ ମଞ୍ଚେଷ୍ଟରଠାରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ମହିଳା ଟି ଟ୍ୱେଣ୍ଟି ବିଶ୍ୱକପ୍ କ୍ରିକେଟ୍ ମ୍ୟାଚ୍ର ଧାରା ବିବରଣୀ ରିଲି କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ। ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ।

0: ତାପରେ ଭିନ୍ ଭିନ୍ ଜାତିଆ ଯେନ୍ ଡାଲି ଜାତିଆ ଫସଲ ବି ସେନ କରାଯାଇ ପାର୍ବା। ଦେଖ ବାବୁ, ମକା ବି ଆମର ଲୋକେ ବହୁତ ଆଡ଼େ କରୁଛନ୍, ତାର ଭିତରେ ଫେନ୍ କାନ୍ଦୁଲ ଦେଇ ଦଉଛନ୍, ତ ଦୁଇଟା ଚାଷ ଉତରି ଯାଉଛି। ତ ଏନ୍ତା ଯେନ୍ ଅଣଧାନ ଫସଲ ଉପରେ ଆମର ଚାଷୀ ଭାଇମାନେ ଟିକେ ଗୁରୁତ୍ୱ ଦେବାର କଥା
1: ଯେ ଇ ଯେନ୍ ଫସଲର କଥା ଯେନ୍ ଉଠୁଛି,

0: ବୋଲିକିରି ମୁଗର ରେଟ୍ ଟିକେ ବଢ଼ଲା ହୋ ଭାଇ, କାନ୍ଦୁଲ ବହୁତ ପରିମାଣରେ ହେଲା ବୋଲିକିରି କାନ୍ଦୁଲର ରେଟ୍ ଟିକେ କମିଗଲା। ଯେନ୍ତା ବେଶୀ ଚାଷ ହେବା ତାର ରେଟ୍ ଟିକେ କମ୍ବା ବାବୁ। ବାକି ବଜାରକେ ଦେଖିକିରି ଯେନ୍ ଫସଲ ଚାଷ କଲେ ଦୁଇ ପଇସା ଅତକା ହେବା, ଆର୍ ଜମିର କିସମକେ ପାଣିପାଗକେ ଦେଖିକିରି ଆମେ ଯଦି ସେୟାକରେ ବି ଚାଷ କରିପାରମା ବୋଇଲେ ବଢ଼ିଆ ହେବା ଭାଇ।
1: ଯେ ଏ ଉପରେ ଟିକେ ଆଜି କଥାବାର୍ତ୍ତା ହେତା ଗାଁ ବୁଝେ।
0: ଶୁଣ ତ, ତୁମେ ତ କଥା ପକାଲ ନ, ଯେନ୍ ଡାଲ ଜାତୀୟ ଫସଲର ବିକ୍ରି ବଟା କେନ୍ଦ୍ର କରାଯାଇ ପାର୍ବା ଇ ଉପରେ ଝନେ ଆଜ୍ଞାଙ୍କର ସାଙ୍ଗେ କଥାବାର୍ତ୍ତା ଟିକେ ନା ହେତା।
1: ହଏ ଭଲ ହେତା ବୁଝେ।
0: ଶୁଣ ତ, ଆମର ଯେନ୍ ବିଜୟ ଶତପଥୀ ଆଜ୍ଞା ନେ ଅଛନ୍ କେ, ବିଜୟ କୁମାର ଶତପଥୀ ଆଜ୍ଞା, ଅନ୍ତରାଷ୍ଟ୍ରୀୟ ଯେନ୍ ଶୁଷ୍କାଞ୍ଚଳ ଗବେଷଣା ସଂସ୍ଥା ନେ ଅଛନ୍, କାମ କରୁଛନ୍, ବଲାଙ୍ଗୀର ଜିଲ୍ଲାର ସଂଯୋଜକ ଅଛନ୍, ତ ଆଜ୍ଞାଙ୍କୁ ଟିକେ ଲଗାତ ବୋଲେ ଭଲ ହେତା ବାବୁ।
1: ଇଦେ ଏଇଟା ଲଗଉଛେ ମୁଇଁ, କଥାବାର୍ତ୍ତା ହେସି।
0: ହଁ ହଁ ହଁ, ମୁଇଁ ବସିକି ଶୁଣୁଛେ ଆରୁ।
1: ହଇ ହଇ ହଇ,
0: ହଁ
2: ଆଜ୍ଞା ଜୁହାର।
3: ହଁ ନମସ୍କାର।
1: ଡାଲ ଜାତୀୟ ଫସଲର ଯେନ୍ ବିକ୍ରି କଥା ଉଠୁଛେ ଆଜ୍ଞା, ଇଥିର୍ ଲାଗି ସରକାର କାଣା କାଣା ସବୁ ପଦକ୍ଷେପ ନେଇଛନ୍ ସେଟା ଟିକେ କହିଲେ ଆମର ଚାଷୀ ଭାଇ ମାନେ ଜାଣନ୍ତେ ଆଜ୍ଞା।
2: ଆମର ଇ ସମୃଦ୍ଧି ପୋର୍ଟାଲ ରହୁଛେ, ଆଉ ମାର୍କଫେଡ୍ ତାର ରହୁଛେ, ଆଉ କୃଷି ଆଉ କୃଷକ ସଶକ୍ତିକରଣ ବିଭାଗ ଏଇଟାକେ ଫେସିଲିଟେଟ୍ କରୁଛେ, ପ୍ରୋସେସ କେନ୍ଦ୍ରରେ ଆଗକେ ଯିବା ଏଇ ତାର ଉପରେ ସେ କାମ କରୁଛି। ତ ଚାଷୀ ଭାଇ ଗୋଟେ ପଞ୍ଜୀକରଣ କରିବା ଲାଗି ପଡ଼ବା
1: ଆଜ୍ଞା,
2: ଆଉ ପଞ୍ଜୀକରଣ କଲା ପରେ ହିଁ ଜଣା ପଡ଼ବା ଯେ ହଁ ଇ ଏରିଆରେ କେତେ ଚାଷୀ ପଞ୍ଜୀକୃତ ଅଛନ୍ ଆର୍ କେତେ ଅମଳ ହେଇପାରିବା, ସେ ଅନୁସାରେ ମଣ୍ଡିଟା ଖୋଲବା। ଆଉ ଗୁଣବତ୍ତା ବି ଟିକେ ହବାର ଲାଗି ପଡ଼ବା, ତାର ଯେ ନିୟମ ସରକାର କରିଛନ୍ ଯେ FAQ ଯେନ୍ତା, ଗୁଣବତ୍ତା ଯାଞ୍ଚ କଲା ପରେ ଯାଇକିରି ହିଁ ସେସବୁ ମାନକକେ ଯଦି ସେ ପୁରା କରୁଛି ଦେନ୍ ମାର୍କଫେଡ୍ ସେଟା କିଣିନେବା, କିଣି ନେଲା ପରେ ଗୋଟେ ରିସିପ୍ଟ ଦେବା, ଆଉ ରିସିପ୍ଟ ଦେଲା ପରେ ଚାଷୀର ବ୍ୟାଙ୍କ ଆକାଉଣ୍ଟ କେ ସିଧା ସଳଖ ତାର ପ୍ରାପ୍ୟଟା ସେ ପାଇପାରବା।
1: ଗତ ବର୍ଷ ଠାନୁ କେନ୍ଦ୍ର ସରକାର 2025-26 ରୁ 2026-27 ବର୍ଷ
2: ଧରିକିରି ଡାଲି ଉତ୍ପାଦନ କେନ୍ଦ୍ରରେ ବଢ଼ବା, ଆଉ ଡାଲି ଉତ୍ପାଦନରେ ଭାରତ ଆମର ଦେଶଟା କେନ୍ଦ୍ରରେ ଆତ୍ମନିର୍ଭରଶୀଳ ହେଇପାରବା, ଆଉ ଆମେ ଆମଦାନୀ ଉପରେ ନିର୍ଭର ନାଇଁ କରୁ, ବୈଦେଶିକ ମୁଦ୍ରା ଯେନ୍ ଖର୍ଚ୍ଚ ହଉଛେ ତାର ଉପରେ ଇଟା କେନ୍ଦ୍ର କମ୍ବା, ଆଉ ଆମର ଚାଷୀ ଭାଇମାନଙ୍କ ଠାରୁ 100% ଶତ ପ୍ରତିଶତ କିଣାଯିବା, ମଣ୍ଡି ଦ୍ଵାରା କିଣାଯିବା, ଆଉ ଉନ୍ନତ କିସମର ବିହନ କେନ୍ଦ୍ର ଚାଷୀ ଭାଇମାନେ ପାଇପାରିବେ, ଆଉ ତା ଉତ୍ପାଦନ କେନ୍ଦ୍ର ବଢ଼ବା, ଇ ଉଦ୍ଦେଶ୍ୟ ନେଇକିରି ଏ ଯୋଜନାଟା ଭାରତ ସରକାର ରାଜ୍ୟ ସରକାର ମାନଙ୍କ ସାଙ୍ଗରେ ମିଶିଛନ୍। ଏଟା ପଲ୍ସେସ୍ ଆତ୍ମନିର୍ଭରତା ମିଶନ କହୁଛନ୍, ଏତାର ଯଦି ମୋଟାମୋଟି କହମା ଏତାର ଉଦ୍ଦେଶ୍ୟ ଯେ 2031 ତ ଆମେ ଆମଦାନୀ ବନ୍ଦ କରମା, ଆଉ ଆମର ଦେଶ ନିଜେ ଡାଲି ଉତ୍ପାଦନରେ ଆତ୍ମନିର୍ଭରଶୀଳ ହେଇପାରବା, ଇ ଲକ୍ଷ୍ୟ ନେଇକିରି ଆମେ ଇ ଯୋଜନାଟା ଚାଲିଛେ। ଆଉ ଇ ଯୋଜନାରେ ହରଡ଼, ବିରି ଆଉ ମସୁର ଇ ତିନିଟା ଡାଲି ଜାତୀୟ ଫସଲ ଆମେ ବାହାର ଦେଶରୁ ଆଣୁଛୁ, ତ ଇତାର ଉପରେ ବେଶୀ ମାନେ ଦୃଷ୍ଟି ଦିଆଯାଉଛେ, ଯାହାଦ୍ୱାରା କି ଆମେ ନିଜେ ଆତ୍ମନିର୍ଭରଶୀଳ ହେଇପାରମା, ଇତାର ଉପରେ ଏଇ ଯୋଜନାଟା କାମ କରୁଛେ।
1: ଏଇଟା ତ ବହୁତ ବଢ଼ିଆ ଗୋଟେ ଯୋଜନା ଆଜ୍ଞା। ବାକି କଥା ହେଲା ଯେ ଆମର ଚାଷୀ ଭାଇମାନେ ଇତାର ଦ୍ଵାରା କେନ୍ତା ଲାଭବାନ ହେବେ?
2: ତ ଯେନ୍ତା ଇନ ଗୁଡ଼ାଏ ଡେମୋନ୍ଷ୍ଟ୍ରେସନ ପ୍ରଦର୍ଶନ କ୍ଷେତ୍ର କରିବାର ଲାଗି ଯାଉଛେ, ଉନ୍ନତ କିସମର ବିହନର ଡେମୋନ୍ଷ୍ଟ୍ରେସନ, ବଲାଙ୍ଗୀର କି ତର 3000 ହେକ୍ଟରରେ ଡେମୋନ୍ଷ୍ଟ୍ରେସନ କୃଷି ପ୍ରଦର୍ଶନ କ୍ଷେତ୍ର କରିବାର ଲାଗି ଆସିଛେ, ତ ସେନ ଭଲ ବିହନ ଆମର ଜଳବାୟୁ ଅନୁକୂଳର ବିହନ ଆଉ ତା ସାଙ୍ଗେ କିଛି ଉପାଦାନ ଦିଆଯିବା, କୃଷି ଉପାଦାନ ଯାହାଦ୍ୱାରା କି ତାର ଉତ୍ପାଦନ ବଢ଼ବା, ଆଉ ଫେର ତାର ବିକ୍ରି ବ୍ୟବସ୍ଥାର ବି ପୁରା କରାଯାଉଛି। ତ ଆମର ଚାଷୀ ଭାଇମାନଙ୍କୁ ଅନୁରୋଧ କି ସେମାନେ ନିକଟସ୍ଥ ଆମର କୃଷି ଅଧିକାରୀ, ବ୍ଲକର ଯେନ୍ କୃଷି ଅଧିକାରୀ ଅଛନ୍, ଗ୍ରାମ ପଞ୍ଚାୟତରେ ଯେନ୍ ଅଧିକାରୀ ମାନେ ଅଛନ୍, ତାଙ୍କ ସହ ଯୋଗାଯୋଗ କରିକିରି ଇ ଯୋଜନାର ଲାଭ ନେଇପାରିବେ।
1: ଆଜ୍ଞା ଆଜ୍ଞା, ଏଇଟା ତ ବହୁତ ବଢ଼ିଆ ଗୋଟେ ଭଲ ଯୋଜନା ଶତପଥୀ ଆଜ୍ଞା। ବାକି କଥା ହେଲା ଯେ ଯେନ୍ ଆମର ଭିନ୍ନ ଭିନ୍ନ ଯେନ୍ କୃଷକ ସଂଗଠନ ମାନେ ଅଛନ୍, ସେମାନଙ୍କର ଭୂମିକା ଏଇ ଯୋଜନାରେ କାଣା ରହିବା ଆଜ୍ଞା?
2: ଇନ ସବୁଠାନୁ ବଡ଼ ଯେ ଏକତା ହିଁ ବଡ଼, ଯେନ୍ଟା କି ଆମେ 5-10 ଚାଷୀ ଚାହିଁଲେ ବି ଆମେ ଗୋଟେ ମଣ୍ଡି କରିନାଇପାରୁ, ଅର୍ ଆମର ଜିନିଷକେ ଗୋଟେ ନେଇକିରି ବିକ୍ରି କରି ନାଇଁ ପାରୁ, ହେଲେ ଯେହେତୁ ଆମର ଗୋଟେ କୃଷକ ସଂଗଠନରେ ବହୁତ ଗୁଡ଼େ ଚାଷୀ ସେନ ରହୁଛନ୍ ଆଉ ଏକା ସାଙ୍ଗେ ମିଶିକିରି କାମ କରୁଛନ୍, ତ ଇନ କୃଷକ ସଂଗଠନ ମାନଙ୍କର ବହୁତ ଭୂମିକା ବହୁତ ମୁଖ୍ୟ ହେ, ଯେ ସେମାନେ କେନ୍ତାରି କ୍ଲଷ୍ଟରରେ ପୁଞ୍ଜ ଆକାରରେ ଗୋଟେ ଏରିଆରେ ଚାଷ କରିପାରିବେ, ଆଉ ଚାଷୀମାନଙ୍କ

0: ସଂଗଠିତ କରିକିରି ଠିକ ଟାଇମରେ ବିହନ ଆଣିକିରି ଠିକ ପ୍ରଣାଳୀ ଆପଣେଇକରି ବୈଜ୍ଞାନିକ କୃଷି ପ୍ରଣାଳୀ ଆପଣେଇକରି ତାର ଉତ୍ପାଦନ କରିବେ ଆଉ ଉତ୍ପାଦିତ ଦ୍ରବ୍ୟ କେ ଫେର ଏକା ସାଙ୍ଗେ ନେଇକରି ମଣ୍ଡିରେ ବିକ୍ରି କରିବେ ସମସ୍ତେ ଏକଲା ଏକଲା ଚାଷୀମାନେ ନେବେ ତ ତାଙ୍କର ପରିବହନ ଖର୍ଚ୍ଚ ବି ବଢିଯିବା ତ ଯଦି ମନେକର ଗୋଟେ ଗାଁରେ 100 କ୍ୱିଣ୍ଟାଲ ହେଇଗଲା କି 200 କ୍ୱିଣ୍ଟାଲ ଗୋଟେ ହେଇଗଲା ତ ସଂଗଠିତ ହେଇକରି ସେମାନେ କଲେ ସେନ 25 ଚାଷୀ ହଉନ୍ କି 30 ଚାଷୀ ହଉନ୍ ସେନ ଏଇ ସବୁ ସଂଗଠିତ କରିବାର ଲାଗି ଆମର କୃଷକ ସଂଗଠନ ମାନଙ୍କର ବହୁତ ଭୂମିକା ରହୁଛି ଯେହେତୁ ସେମାନେ ବହୁତ ଜଣ ଚାଷୀଙ୍କ ସାଙ୍ଗରେ କାମ କରୁଛନ୍ ଆଉ ତାଙ୍କର କାଣ ଅସୁବିଧା କେନ୍ ଜାଗାରେ ଅସୁବିଧା ହଉଛି କେନ୍ଟା କଲେ ଠିକ ହେବା କେନ୍ ଜାଗାରେ ହେବା କେନ ମଣ୍ଡି କଲେ ଠିକ ହେବା କେବେ ନେମା ଇ କାର୍ଯ୍ୟପତ୍ର କାଣ ସବୁ ଦରକାର ପଡୁଛି ଚାଷୀ ଭାଇମାନେ ତ ସେମାନେ ଚାଷରେ ଲାଗିବେ ତାଙ୍କର ତ କାମ କେନ୍ଦ୍ରରେ ଉତ୍ପାଦନ ବଢ଼ବା ବାକି ତା ସାଙ୍ଗେ ଆନୁଷଙ୍ଗିକ କାମ ବି ରହୁଛି ଯେ ତାଙ୍କର ରେଜିଷ୍ଟ୍ରେସନ ହେଲା କି ନାହିଁ ପଞ୍ଜୀକୃତ ହେଲା କି ନାହିଁ ଜମି କାଗଜପତ୍ର ଠିକ ଅଛି କି ନାହିଁ ଫାର୍ମର ଆଇଡି ଅଛି କି ନାହିଁ ବ୍ୟାଙ୍କ ଆକାଉଣ୍ଟ ଠିକ ଅଛି କି ନାହିଁ ଯଦି ଆକାଉଣ୍ଟ ଅଛି ଦେନ୍ KYC ଠିକ ଅଛି କି ନାହିଁ ବହୁତ ଟାଇମରେ ଚାଷୀ ଭାଇଙ୍କ ସମସ୍ୟା ଥିସି KYC ଠିକ ନାହିଁ ପଇସା ଫେରି ବି ଯାଇସି ତ ଏଇ ଟାଇପ୍ର ବି ଅଛି ଏଇଟା ଟିକେ ତାଙ୍କୁ ଯଦି ତୃଣମୂଳ ସ୍ତରରେ ସଂଗଠିତ କରିଦେବି ବେଲେ ଚାଷୀ ଭାଇମାନେ ବହୁତ ବଢିଆ ସେ ତାଙ୍କର ପୁରା ଏନର୍ଜି ତାଙ୍କ ଶକ୍ତି ଉତ୍ପାଦନରେ ଲଗାଇବେ ଆନୁଷଙ୍ଗିକ କାମ ଯଦି କୃଷକ ସଂଗଠନ ମାନେ କରିଦେବେ ଆଉ ଏଇନା ସମସ୍ତଙ୍କର ଲାଭ ଅଛି
1: ଆଜ୍ଞା ଆଜ୍ଞା ଆଜ୍ଞା ଯାହା ବି ହଉ ଆଜ୍ଞା ସମୟ ଦେଖିକରି ଆମର ସାଙ୍ଗେ କଥାବାର୍ତ୍ତା ହେଲେ ଡାଲି ଜାତୀୟ ଫସଲର ବିକ୍ରି ବଟା କେନ୍ତା ହେବା ସେ ବିଷୟ ବୁଝେଇକରି କହିଲେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଜୁହାର ଆଜ୍ଞା
0: ନମସ୍କାର
2: ଦେଖୁଛ ହଁ ଆଜ୍ଞା ଜେନାକାରେ ବୁଝେଇ ବୁଝାରେ କହିଲେ ଯଦି ହେଟାକେ ଧ୍ୟେ ଧ୍ୟାନ କରିକିରି ଆମର ଚାଷୀ ଭାଇମାନେ ଆଗ୍କେ ବଢ଼ବେ ବୋଲେ ଭଲ ହେବା ବାବୁ
1: ହଇ ହଇ ହଇ ହଇ ଯେ ଇଟା ତ ଆଜ୍ଞା କରନୁ ଶୁନ୍ନା
2: ହଁ
1: ବାକି ଆମର ଚାଷୀ ଭାଇମାନେ କାଣା କାଣା କରୁଛନ୍ ତାଙ୍କର ସାଙ୍ଗେ ଟିକେ ଯୋଡ଼ି ନେଇ ହେଲେ ଜଣା ନାଇଁ ପଡ଼େ
2: ଠିକ କହୁଛ ବାବୁ ବୋଲେ ଚାଷୀ ଜଣେକେ ଲଗ ତ
1: ଆଜ୍ଞା
2: ଜୁହାର ଆଜ୍ଞା
3: ଜୁହାର ଆଜ୍ଞା ଜୁହାର
1: କେନ୍ତା କେନ୍ତା ଅଛନ୍ ଆଜ୍ଞା
3: ପୁରା ଠିକ ଅଛେ ଆଜ୍ଞା
1: ଆପଣଙ୍କର ପରିଚୟ ଟିକେ ଆମର ଶ୍ରୋତା ଭାଇ ବହିନ ମାନଙ୍କର ଲାଗି ଦଉନ୍
3: ଆଜ୍ଞା ମୋ ନାଁ ବିରଞ୍ଚି ରାଉତ ମୋର ଘର ହଉଛି ଜନକପୁର ଆଜ୍ଞା ବିଳିଘାଟ ପଞ୍ଚାୟତ
1: ଆଜ୍ଞା
3: ବଲାଙ୍ଗୀର ବ୍ଲକ
1: ଯେ ରାଉତ ଆଜ୍ଞା ଏ ବର୍ଷର ଚାଷର ଲାଗି କାଣା କାଣା ସବୁ ଆରମ୍ଭ କଲେ ନ ପୂର୍ବ ପ୍ରସ୍ତୁତି କାଣା କାଣା ହେଲା ନ
3: ମୋରଟା ପୂର୍ବ ପ୍ରସ୍ତୁତି ବେଲେ ମୋର ବାଇଗଣ ଯୋଗାଲି ନ ବେଳେଘାଟ ନୂଆ ହେଇକିରି ଝୁନଗା ଜଗାଲି ନ ତାପରେ ଭେଣି ଭେଣି ଫୁଲ କଷି ଯା ଆସି ବସଲା ନ ସାର ଫେରଘା ତାମାନେ ଆଗରୁ ତ ଯୋଗାଇଛେ ସେଟା ବାହାରୁଛେ ବାଇଗଣ ବାହାରୁଛେ ଭେଣି ବାହାରୁଛେ ଲାଉ ବାହାରୁଛେ ଫେର ନୂଆଟା ଆରମ୍ଭ ହେଲାନ ତାମାନେ ବେଲେ ଦିନା କେତେ ଗଲେ ମୋର ଫେର ଭେଣି ଭେଣି ଆରମ୍ଭ ଫେର ହେଇଯିବା
1: ଓହୋ
3: ଆଜ୍ଞା ଆଜ୍ଞା
1: ଯେ ଏଇଟା ସବୁ ବଲାଙ୍ଗୀର ବଜାର ଆନ୍ସନ୍ କାଇଁ ଯେ
3: ବଲାଙ୍ଗୀର ବଜାର ସବୁଦିନେ ଡେଲି ମୁଇଁ ବାଇକ ଥି ଲଦିକିରି ଆନ୍ସି ଆଜ୍ଞା
1: ଯେ ଇନେ ଏଇଟା ତ ବସେଇ କରି ଆପଣ ନି ବିକୁଥିବେ ଦେଇ ଦଉଥିବେ
3: ହଏ ଆଜ୍ଞା କୁଚିନି ମାନଙ୍କୁ ଦେଇ ଦେସୁ ଆମେ ବସିକିରି ବିକି କେତେବେଳେ ପାରିଲୁ ସାର
1: ହଏ ହଏ ହଏ ହଏ
2: ଯେ ରାଉତ ଆଜ୍ଞା
3: ଆଜ୍ଞା
2: ଆପଣଙ୍କର ଗାଁ ଜନକପୁର ବଲାଙ୍ଗୀର କେତେ ଦୂର ହେବା
3: ଆଜ୍ଞା 18 କିଲୋମିଟର ପଡୁଛେ ସାର ଡେଲି ମାର୍କେଟ କି
2: ହଁ ବୋଇଲେ ଅଧା ଘଣ୍ଟାରେ ପଳେଇ ବୁଝୁବେ ନିକେ
3: ହଁ ଅଧା 20-25 ମିନିଟ ଭିତରେ ପଳେଇ ଆସମୁ ଆଜ୍ଞା
2: ରାସ୍ତା ତ ବଢିଆ ହେଇଛି
3: ପୁରା ଚକାଚକ ରାସ୍ତା
2: ବୋଇଲେ ପ୍ରାୟ ଏଇଟା ଅଧାତିଆ ପାଉଛନ୍ ବୋଲୁନ ନେଇକେ ଆସିକିରି କୁଚିନି ମାନଙ୍କୁ ଦେଇ ଦେଲେ
3: 33% ଆମେ ପାଉଛୁ ଚାଷୀ ମାନେ ଆମେ 33% ପାଉଛୁ ସେମାନେ ପାଉଛନ୍ ମାନେ 65% ଆଜ୍ଞା
2: ହଁ ହଁ ବସି ଥାଇକିରି 13
3: ରାଉତ
2: ଆଜ୍ଞା ପାନିର ସୁବିଧା ଆପଣଙ୍କର ଗାଁ ଥି କେନ୍ତା କେନ୍ତା
3: ପାନ ବାହାରୁଛେ ଆଜ୍ଞା ଇ ଥର ଫେର ନୂଆ ବୋର୍ ଦୁଇଟା କୁଲି ଯେ ମାନେ ସକ୍ସେସ ହେଇଛେ ଆଗରୁ ତ ଗୋଟେ ତାମାନେ ଥିଲା ଯେ ସେଥିରେ କମ କମ ସେ ଟିକେ ଟିକେ ବାହାରୁଥିଲା ସେଥିରେ ମୁଁ ଦୁଇ ଏକର ଚାଷ କରୁଥିଲି ତାମାନେ
2: ଆଜ୍ଞା ଆଜ୍ଞା ଆଜ୍ଞା
3: ହଏ ଡ୍ରିପ କରିଛେ ବୋଲିକିରି ସେ ବୁନ୍ଦା ଜଳ ସେଚନ ଯେନ କରିଛେ
2: ବୋଲେ କମ ପାନ ଖର୍ଚ୍ଚା ହଉଥିବା ବୋଲିକିରି କରିପାରୁଥିଲେ
3: ଆଜ୍ଞା ଆଜ୍ଞା ଆଜ୍ଞା
2: ଏଥର ତ ବଢିଆ ଦୁଇଟା ବାହାରିଲା ନ ବୁଲୁଛନ୍ ତାହେଲେ ଚାଷ କାମ କେ ଆଗକେ ବଢାବେ
3: ଆଉ ଟିକେ ଭଲ ହେବା ସାର୍
2: ଧାନ ଚାଷ ଲାଗି କାଣା କାଣା ମାନେ ସଜାଗଜା କଲେ ନ ଜମି ବାଡ଼ିକେ କି ଖତଖାର କାଣା କାଣା କଲେ ନ
3: ନାଇଁ ଆମେ ଶୁଣୁ ତ ଧାନ ତ ଏଇ ବର୍ଷ ତ ଯେନ ସରକାର କହୁଛେ ଯେ ସେ ଏଲିନୋ କି କାଣା ଗୋଟେ ଆବା ବୋଲୁଛନ୍ ଯେ

0: ମରୁଡ଼ି ପରିସ୍ଥିତି ହେଇପାରେ ବୋଇଲେ ନ ବୋଲୁନ୍
1: ଜଲ୍ଦି
0: ଯେନ୍ଟା ସହଳ କିସମ ଧାନ ମାନେ ହେଇପାରବା ସେଟାକେ ଲକ୍ଷ୍ମୀ କରବାର କଥା ଆରୁ ଅଣଧାନ ଫସଲ ଉପରେ ଟିକେ ବେଶୀ ଗୁରୁତ୍ୱ ଦେବାର କଥା ବୋଲୁନ୍ ତ ପନିପରିବା ଉପରେ
1: ହେଟା ପନିପରିବା ଉପରେ ବହୁତ ଗୁରୁତ୍ୱ ଦଉଛେ ଆଜ୍ଞା ଦେମି ଏଥର
0: ଆଜ୍ଞା ଆଜ୍ଞା ଆଜ୍ଞା
1: ଆଉ ତୁମେ ଯେନ୍ତା କି ମାନେ ଅଧିକା ହେବା ତାମାନେ ହେନ୍ତା କରମି ଯେହେତୁ ପାଏନ୍ ବାହାରିଲା ତାମାନେ
0: ହଁ ଆଜ୍ଞା ଆଜ୍ଞା ଆଜ୍ଞା
2: ଯେ ରାଉତ ଆଜ୍ଞା
1: ହଁ ସାର୍
2: ଏଟା ତ ବାଇଗନ୍ ବାହାରୁଛେ ବୋଇଲେ
1: ହଁ ବାଇଗନ୍ ବାହାରୁଛେ ଲାଉ ବାହାରୁଛେ ଭେଡ଼ି ବାହାରୁଛେ
2: ହଁ ଲାଉ କେତେ ଯାଏ ବାହାରୁଛେ
1: ଲାଉ 40-50 କେଜି ବାହାରୁଛେ ଆଜ୍ଞା ସରି ଆସିଲାନ ସଦା ବି ଲାଷ୍ଟ ହେଇ ଆସିଲାନ ଛଅ ମାସ ତକ ଫଳିଲା ଆଜ୍ଞା ଗୋଟେ ଥର ଯୋଗେଇଥିଲି ଯେ ଛଅ ମାସ ତକ ଏଟା ଫଳିଲା କଣ୍ଟିନ୍ୟୁ କଲା ତାମାନେ
0: ହେନ୍ତା
2: ଇଟା କେତେ ଯାଏ କରିଥିଲେ
1: ଇଟା କେତେ ହେବା ଆଜ୍ଞା 20 ଡିସିମିଲ୍ ଖଣ୍ଡେ ହେବା
0: ଆଜ୍ଞା ଆଜ୍ଞା ଲାଉ ତ ଆଗରୁ ହେତେ ବିକ୍ରି ବଟା ନାଇଁ ହଉଥାଇ ରହୁତ ଆଜ୍ଞା ନାଇଁ ଆଗୁ ନୁ
1: ଲାଉ ବେଲେ କାଣା ଯେ ଲୋକ ନେଇ ଜାଣିଥାଇ
0: ହଏ ହଏ ହଏ ଲାଉରେ ବହୁତ ପୁଷ୍ଟିକର ଗୁଣ ଅଛେ
1: ଆର
0: ମଣିଷ ମାନଙ୍କର ଲାଗି ସେଟା ବହୁତ ଭଲ ହେ ବୋଲିକି ଯେତେବେଳେ ପ୍ରଚାର ପ୍ରସାର ହେଲା ତାପରେ ଲୋକ ଚାଷ କରି ବସିଲେ ଆର ଲୋକ ଖାଇ ବସିଲେ ଜୁସ୍ ବନେଇକିରି ପିଇ ବସିଲେ ବୋଲେ ଚାଷୀ ମାନଙ୍କର ବି ଟିକେ ଫାଇଦା ହେଲା ନାଇଁ
1: ଫାଇଦା ହେଲା ଆଜ୍ଞା ଚାଷୀ ମାନଙ୍କର ଲାଗି ଫାଇଦା ହେଲା ଗୁଟେ ଲାଉ କେଜେ ବି ହଉଛେ କେ ଗୁଟେ ଲାଉ 2 କେଜି ବି ହଉଛେ
0: ହଏ ଆଗୋ ନହେଲେ ଧରୁନ ସେ ଲାଉ ଯେନ୍ କରୁଥିଲେ ହାତୀ ଥୁରିଆ ଲାଉ ପସନ୍ଦ ନାଇଁ କରୁଥିଲେ ଲୋକ
1: ନାଇଁ ନାଇଁ ତରକାରୀ ବେଲେ କେହି ନି ଖାଉଥିଲେ ଛାଡ଼ ବୋଲୁଥିଲେ
0: ହେଟା କିଏ ଖାଇବା ବୋଲୁଥିଲେ ନାଇଁ
1: ଖାଇବା ବୋଲୁଥିଲେ
0: ଯେ ଆପଣ କେନ୍ତା କେନ୍ତା କରି ଚାଷ କରିପାରୁଛନ୍ ରାଉତ ଆଜ୍ଞା ଦେଖୁନ୍ ଚାଷ କାମ କରବାର ଲାଗି ସେନକା ଲୋକ ବାକ ଜେନାକରି ଆଗରୁ ମିଳୁଥିଲେ ମିଳିବାର ନାଇଁ ବୋଲୁଛନ୍
1: ନିଜେ ବହୁତ କିଛି କରସି ମୁଇ 20 ଢୋଲ ଉଞ୍ଜାର ଲୋକ ମରେ କହେ 20 ଢୋଲ ନିଜେ ବୁହିକିରି ସ୍ପ୍ରେ କରସି ସାର ଗୁଣିଲେ ନିଜେ ଦେମି ଲେବର ମାନଙ୍କୁ ନେଇ କହେ
0: ନିଜେ ଯେନ୍ ବହୁତ ଦିନରୁ କରି ଆସୁଛନ୍ ବୋଲିକିରି ଅଭ୍ୟାସ ହେଇଗଲାନ ବୋଲୁ
1: ମାନେ 20 ଢୋଲ ବୁହିକିରି ମାନେ ସ୍ପ୍ରେ କରି ପାରୁଛେ ଆଜ୍ଞା
0: ହେଲେ 70 ବର୍ଷର ବୋଲେ ତ ଏଟା ଗୁଟେ ଯୁଗ ଆଜ୍ଞା 70 ବର୍ଷର ଲୋକ ମାନେ ତ ଆଉ ଝନେ ଝନେ ଉପରେ ଚାଲି ବି ନାଇଁ ପାରବାର ନ ବାଗିର ଅବସ୍ଥା
1: ବାଡ଼ି ଧରଲେ ମୋର ସାଙ୍ଗଟା ମାନେ ମୁଇଁ ଏଇଛା 3 କିଲୋମିଟର ଦୌଡ଼ି ପାରବି
0: ତାମାନେ ଆଜ୍ଞା ଆଜ୍ଞା ଆଜ୍ଞା ଏଇଟା ମାଇଟ ସାଙ୍ଗେ ଯେନ୍ ଆପଣ ଗୁଟେ ସହାବସ୍ଥାନ ରଖିକିରି ନେଇକି କାମ କରି ଆସୁଛନ୍ ମାଟି ମାତାଙ୍କର ବି ଆଶୀର୍ବାଦ ଅଛି
1: ପୁରା ଆଶୀର୍ବାଦ ରହୁଛେ ସାର୍
0: ଆଜ୍ଞା ଆଜ୍ଞା
1: ଦେବା ଦେବୀ ମାନଙ୍କର ବି ଆଶୀର୍ବାଦ ରହୁଛେ ମାଟି ମାତାର ବି ଆଶୀର୍ବାଦ ରହୁଛେ
0: ନିହାତି ନିହାତି ଯେ ଏଇ ଯେନ୍ ଚାଷ କାମ ତ କରି ଆସୁଛନ୍ ରାଉତ ଆଜ୍ଞା ତ ଇଛେନ୍ ବହୁତ ଆମର ଯେନ୍ ଚାଷୀ ଭାଇ ଭଉଣୀ ମାନେ ଧୀରେ ଧୀରେ ଚାଷ କାମ ଛାଡ଼ି ବସୁଛନ୍ ଆଉ ଯେନ୍ଟା କମ୍ ପରିଶ୍ରମ ଥି ବେଶୀ ଫାଇଦା ମିଳିବା ସିଆଡ଼େ ଘତଉଛନ୍ ତ ନୂଆ ପିଢ଼ିର ପିଲା ବି ବହୁତ କମ୍ ବାହାରୁଛନ୍ ଚାଷ କାମ କେ
1: ଆଗକେ ନେବାର ଲାଗି
0: ତ ଏତେ ଦିନ ଧରିକିରି ଆପଣ ଚାଷ କରି ଆସୁଛନ୍ କହୁନ୍ ତ ଚାଷ କାମ କରିକିରି ପ୍ରକୃତିରେ ଜଣେ ମୋଟିକିରି ଚାଲି ପାରବା ଆଜିର ଦିନେ
1: ନିଶ୍ଚିତ ଭାବେ
0: ଆଜ୍ଞା
1: ଚାଷ କରି କରି ଆଜ୍ଞା ମୁଇଁ ମୋର ଫ୍ୟାମିଲି ଭିତରେ ଆମେ ମୁଟେକିକିରି ଅଛୁ ଆଜ୍ଞା
0: ଆଜ୍ଞା ଆଜ୍ଞା ଆଜ୍ଞା
1: ହଁ ଚାଷ କରି କରି ଆଜ୍ଞା
0: ହଁ ଆଜ୍ଞା ଆଜ୍ଞା
1: ବୁଝିଲେ କି ଆମେ ସାତ ଭାଇ ଆଜ୍ଞା ସାତ ଭାଇ
0: ହଁ
1: ଗୋଟେ ବାପର ସାତଟା ଭାଇ ଆମେ
0: ଆଜ୍ଞା ଆଜ୍ଞା
1: ତ ଆମେ ସମସ୍ତେ ଚାଷ କରୁଛୁ ଆଉ ସମସ୍ତେ ମାନେ ମାନେ ଠିକ ମାନେ ଇଏରେ ଅଛୁ ତାମାନେ
0: ଆଜ୍ଞା ଆଜ୍ଞା ବହୁତ ବଡ କଥା ଆଜ୍ଞା
1: ଆଜ୍ଞା ଆଜ୍ଞା
0: ଦେଖୁନ ଆଗରୁ ଆମର ପୂର୍ବପୁରୁଷା ନୁ ଚାଷ କରି ଆସୁଥିଲେ ଆଘର ଭଳିଆ ସମୟଥି ତ ଏନ୍ତା ଚାକିରି ବାକିରି କି ଏତେ ଯେନ୍ ଆୟ ଉପାୟ ନାଇଁ ଥାଇ ସମସ୍ତେ ଚାଷ କାମ ଉପରେ ହିଁ ନିର୍ଭର କରିକି ଚଳୁଥିଲେ ତ ଇଛେନ୍ ବି ଆପଣ ମାନେ ଚାଷ କାମ କେ ଧେ କରିଛନ୍ ଆରୁ ଆପଣଙ୍କର କହିତିକି ନିଜେ ଗୋଟେ ସ୍ୱୟଂସମ୍ପୂର୍ଣ୍ଣ ହିସାବରେ ଚଳି ଆସୁଛନ୍ ଏଟା ବହୁତ ବଡ କଥା ଆଜ୍ଞା
1: ଚାଷ କରିକିରି ଲୋକ କହୁଛନ୍ ଯେ ଚାଷ ଠିକ କିଛି ନାଇଁ ନା ବୋଲିକି ବୋଲୁଛନ୍ ଆଜ୍ଞା ଚାଷ ରେ ସବୁ ଜିନିଷ ଅଛି
0: ହଁ ଆଜ୍ଞା ସବୁ
1: ଜିନିଷ ଆଜ୍ଞା ଖାଲି କରିଦେଲେ ତ ନି ହୁଏ ଆଜ୍ଞା
0: ହଏ ହଏ
1: ତାହାକେ ଯେନ୍ତା କିରି କେନ୍ତା କିରି ଭଲ ହେବା ଯେ ସଦା କଲେ ସିନା
0: ହଁ
1: ଯୋଗେଇ ଦେଇଛେ ଭେଣ୍ଡି କେଜେ ବି ହଁ ଯୋଗେଇ ଦେଇଛେ ବୋଲବେ ପାସ୍ତେ ନେଇ ଯିବେ ବିଷ ପତର ନେଇ ଦେବେ ସବୁ କିରା ଖାଇଦେବା ହେଲେ ମାନେ ଚାଷ ନି ହେଲା ବୋଲେ ହେବା କେ ଆଜ୍ଞା
0: ଛୁଆ ପିଲା ଭଳିଆ ଯତ୍ନ ଲେ ଯେ ଫସଲ କେ ଛୁଆ ପିଲା ଯେନ୍ତା ବୁଆ ମାଙ୍କେ ପୁଷନ୍ ଯେନ୍ତା ଆମେ ଠିକ ଆକାରେ ଯଦି ନିଜର

0: ଛୁଆ ପିଲା ଭଳିଆ ଚାଷ କାମ ଆଗକେ ବଢ଼ାମା, ତାହେଲେ ସେ ଏକା ଆମକୁ ପୋଷି ନେବା
1: ପୋଷବା ଆଜ୍ଞା। ସେଟା ଯେନ୍ତା ସେ ଛୁଆ ପିଲା ଯେନ୍ତା କହୁଛୁ ସେ ଏକା ପୋଷୁଛେ ତାମାନେ ବୁଝିଲେ କି
0: ନାଇଁ।
1: ଗଛଖୁଟ ବୋଲିକିରି ଆମେ ଯେନ୍ ବୋଲୁଛୁ ସେଟା ଗଛଖୁଟ ନେଇଛେ, ସେଟା ଛୁଆ ପିଲା
0: ଆଜ୍ଞା।
2: ଯେ ରାଉତ ଆଜ୍ଞା
1: ଆଜ୍ଞା
2: ଦେଖୁନ୍, ଇଟା ତ ଫେନ୍ ମାନେ ପେନ୍ ବାହାରିଲା ବୋଲିକିରି କହୁଛନ୍ କ୍ଷେତେ
1: ଆଜ୍ଞା,
2: ବୋଲେ ଏଥର ତ ଚାଷ ଆହୁରି ଟିକେ ବଢ଼ାମା,
1: ଆଉ ଟିକେ ବଢ଼ାମା ଆଜ୍ଞା, ଆଉ ଟିକେ ଭଲ କରି ହେବା ତାମାନେ।
2: ହଏ ହଏ
1: ମନ ମାରି ଦଉଥିଲି ତାମାନେ ଟିକେ ଟିକେ ପାନ ବାହାରୁଥିଲା କି ନାଇଁ।
0: ଖରିଫ ଋତୁର ଫସଲ ସରି ସାରିଲେ ତାପରେ ରବି ଋତୁ ଲାଗି ଫେନ୍ ଉଦ୍ୟୋଗ କରିବେ ଆରୁ। ଆର କାଣା କାଣା କରବାର ମାନେ ଚିନ୍ତା କରୁଛନ୍? ଡାଲି ଜାତୀୟ ଫସଲ ଚାଷ ଏନ୍ତା କିଛି କରସନ୍ ଭାଇ?
1: ଡାଲି ଜାତୀୟ ବେଲେ ମୁଇ ଝୁନଗା ଯେନ୍ କରସି ଆଜ୍ଞା, ସେଟା ତାମାନେ ଯେନ୍ ଲୋହ ରାଇନ ଦେବାରଟା ଝୁନଗା ଆଉ କଲରା ବି ଯୋଗା ହେବା ଆଜ୍ଞା।
0: ଆଜ୍ଞା ଆଜ୍ଞା
1: ମଞ୍ଜି ନେଇ ସାରିଲିନ ସେଟା ଯୋଗାମି ତାମାନେ, ଆଜି କାଲି ଭିତରେ ଯୋଗାଇ ଦେମି ତାମାନେ ସେ କଲରା ଆଉ ଝୁନଗା।
0: ଆଜ୍ଞା ଆଜ୍ଞା ଆଜ୍ଞା ଝୁନଗା ଚାଷଟା କରୁଛନ୍, ସେ ବହୁତ ବଡ ବଡ ଲମ୍ ଲମ୍ ହେସି ଝୁନଗା କେ?
1: ହଁ ଲମ୍ବା ଲମ୍ବା 2 ଫୁଟ 2.5 ଫୁଟ 3 ଫୁଟ ଯେନ୍ ହେସି।
0: ଆଜ୍ଞା ଆଜ୍ଞା
1: ଆଜ୍ଞା
0: ହଁ ହଁ ହଁ ଏନ୍ତା 12 ମାସି ତାମାନେ ଆପଣ ପନିପରିବା ବାହାର କରୁଛନ୍?
1: 365 ଦିନ ବୋଲାଙ୍ଗରେ ଆସିବାଟା କେବେ ବନ୍ଦ ନି ହୁଏ
0: ସତେ ଆଜ୍ଞା।
1: ସବୁଦିନ ପନିପରିବା ମୋଟା ମାନେ ଫଳୁଥୁସି ନା ବାହାରୁଥୁସି ନା ଆଜ୍ଞା, ସ୍ତର ବାଇ ସ୍ତର ଯୋଗା ଦେଇ ଯାଇସି ତାମାନେ।
0: ନାଇଁ ନାଇଁ ଠିକ ଠିକ କରୁଛନ୍ ଆଜ୍ଞା। ଆରୁ ନିଜେ ହିଁ ମୋଟରସାଇକେଲ ରେ ମାନେ ତାହାକେ ଆଣି ପକଉଛନ୍?
1: ନିଜେ ନିଜେ ଆମ ଫ୍ୟାମିଲି ଭିତରେ ଆମେ ସବେ ମାନେ ଆମର ଛୁଆ ପିଲା ଧରିକି ଆସିକି ତୁଲୁସୁ।
0: ହଁ ହଁ
1: ଲେବର ନି ଲଗାଇ ତାମାନେ ତୁଲବାର ଲାଗି ଆଜ୍ଞା।
0: ଠିକ
1: କରିଛନ୍, ନିଜେ ନିଜେ ଇଏ କରିକି ମୁଁ ହେତେ ପଳେଇ ଆସି ବୋଲା।
0: ଠିକ କରିଛନ୍, ଚାଷୀ ପରିବାର ର ସମସ୍ତେ ହାତେ ହାତେ ଦେଲେ ସିନେ ଆମେ ବାକି ବଢି ପାରମା।
1: ପର୍ଦା ଦେଖି ନି ରହୁ ସାର।
0: ଠିକ କହୁଛନ୍ ଆଜ୍ଞା,
1: ଚାଷୀ ମୂଲିଆ ଲୋକ ଆମେ କାଁ ହେଲା ପର୍ଦା ଦେଖି ଘରେ ରହିମୁ ସାର।
0: ତାପରେ ନିଜର କ୍ଷେତେ ଖୋଲେ ସ୍ୱାଧୀନ ଭାବରେ ମାନେ ଯାଇକିରି କାମ କରବାର ଠିକ କାଁ ଲାଜ ଅଛି ଆଜ୍ଞା? ଆମେ ତ ଗାଡ଼ିଟା ଚୁରେଇ ନେଇ ଯିବାର। ଆଜ୍ଞା ଆଜ୍ଞା ବୋଇଲେ ଆର ଘରେ କିଏ କିଏ ଅଛନ୍? ଆଜ୍ଞା
1: ଘରେ ମୋର 2ଟା ପିଲା, ବଡ ପିଲା ତାର ପୁଅ ଗୁଟେ ଝିଅ ଗୁଟେ।
0: ଆଜ୍ଞା ଆଜ୍ଞା
1: ଆଉ ସାନ ପିଲା କେ ଏଇ ବର୍ଷ ବିହା କଲି।
0: ହଁ ହଁ ହଁ
1: ଚାକିରି କରୁଛି ଆଜ୍ଞା, ସିଆରପିଏଫ ରେ ଅଛେ।
0: ଆଜ୍ଞା ଆଜ୍ଞା
1: ଏଇ ବର୍ଷ ତାହାକେ ବିହା କଲି।
0: ହଁ ହଁ ହଁ ହଁ
1: ଆଉ ଗୁଟେ ଝିଅ ଥିଲା ତାହାକେ ବିହା କରି ସାରିଲି ନ।
0: ହଁ ହଁ ହଁ
1: ତାର ପୁଅ ଝିଅ ମାନେ ବଡ ବଡ ହେଇଗଲେ ନ, ତାର ତାର ଝିଅ କେ ବଟାବୁ ନାତେନ କେ ବଟାବାର ସମିଆ ହେଇଗଲା ନ। ଫେର
0: ଦେଖୁନ ଯେନ୍ ସମିଆ ଥି ଆପଣ ନାତି ନାତେନ ମାନଙ୍କର ସାଙ୍ଗେ ଖେଳାଳିଲା କରବାର କଥା, ହେ ସମିଆ ଥି ବି ପରିଶ୍ରମ କରୁଛନ୍ ଆରୁ ମାନେ ଗୋଟେ ଜୁଆନ ଲୋକ ଭଳିଆ ନାଇଁ କେ ଗତାଗତ କରୁଛନ୍। ଏଇଟା ଶୁଣିକିରି ବହୁତ ବଢ଼ିଆ ଲାଗିଲା ରାଉତ ଆଜ୍ଞା। ପ୍ରକୃତରେ ଆପଣଙ୍କ ଠାନୁ ଆମର ଯେନ୍ ଚାଷୀ ଭାଇ ମାନେ ମାନେ ଶିଖିବାର କଥା ଯେ ମନୁଷ୍ୟ ଜୀବନ ଥିବାର ତକ ଆମେ କାମ ବୁତା ନିହାତି କରବାର ଲାଗି ପଡ଼ବା। ତାପରେ ଚାଷୀ ଜୀବନରେ ମାଇଟ୍ ସାଙ୍ଗେ ଆମେ ଯଦି ମାଇଟ୍ ନେଇ ହେଲା ତାହେଲେ ସୁନାର ଫସଲ କେନ୍ତା କରି ଫଲାମା, ଆର୍ ନିଜେ କାଣା ଖାଇମା, ଦେଶ ଦୁନିଆକେ କାଣା ଖୁଆମା। ଯାହା ବି ହଉ ରାଉତ ଆଜ୍ଞା, କେବେ ତ କଥାବାର୍ତ୍ତା ହେଲେ, ଦୁଃଖର ସୁଖର ହେଲା, ଚାଷବାସ ବାବଦ କହିଲେ, ତ ଆମକୁ ବହୁତ ଭଲ ଲାଗ୍ଲା। ଆରୁ ଆମର ଚାଷୀ ଭାଇ ମାନେ ଯେନ୍ମାନେ ବି କାର୍ଯ୍ୟକ୍ରମ ଶୁଣୁଛନ୍ ସେମାନଙ୍କୁ ବି ନିହାତି ଉତ୍ସାହିତ ଲାଗ୍ବା ବୋଲିକିରି ଆମେ ଆଶା କରୁଛୁଁ। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆଜ୍ଞା। ରାଉତ ଆଜ୍ଞା ତ ଯେନ୍ ପ୍ରକାର କଥା କହିଲେ ବୋଲ ତ ହେଟା ଶୁଣିକିରି ମତେ ଉସତ ଲାଗ୍ଲା। କାହିଁଥିର ଲାଗି ଦେଖ 70 ବର୍ଷର ପାଖାପାଖି ଆଜ୍ଞାଙ୍କୁ ହେଲାନ, ଇ ବୟସ ଥି ବି ତାଙ୍କର କ୍ଷେତୁ କେତେବେଲେ ବି ଫସଲ ଉନା ନେଇ ହେବାର ବାବୁ। ହଁ ସବୁବେଲେ ଲକ୍ଷ୍ମୀ ତାଙ୍କର କ୍ଷେତେ ବି ଅଛନ୍ ଆର୍ ତାଙ୍କର ପକେଟରେ ବି ଅଛନ୍ ବାହିର କଥା। ହଁ ତ ଇ ବୟସେ ବି ଦେଖ 17-18 କିଲୋମିଟର ଫଟଫଟି ଥି ପନିପରିବା ପ୍ରତିଦିନ ବଲାଙ୍ଗୀର ବିକି ଆନୁଛେ ବୋଲୁ ନିଜର୍ଟା ଫେନ୍। ହଁ ହେଟା ଆମର ଯେନ୍ ଚାଷୀ ଭାଇ ବୋନ ମାନେ ଶୁଣିକିରି ନିହାତି ଟିକେ ଉତ୍ସାହିତ ହେବେ ବୋଲିକିରି ମୁଁ ଆଶା କରୁଛେ।
2: ହଁ
0: ତ ବଢ଼ିଆ ଲାଗ୍ଲା ବାବୁ ଆଜ୍ଞା କଥା
2: ଯେ କାଁ ବୋଲୁନି କି ବୈଠକିରେ ପଦେ ଅଧେ ନେଇ ହେଲେ
0: ହଏ ହଏ ହଏ
2: ନି ଟିକେ ଜମକ
0: ଧରେ ଲୋକ ତ ଲୋକ ବଢ଼ିଆ ଗୀତ ପଦେ ଲୋକ ବାବୁ ଶୁନମା।
2: ହଁ

0: ବଢ଼ିଆ ଲାଗ୍ଲା ହୋ ଆଉ
1: ଏଇ
0: ଗୀତ ପଦେ ଶୁଣିଲେ ପ୍ରକୃତରେ ଟିକେ ମନ ବି ଭଲ ଲାଗ୍ସି ଆର୍ ଉନ୍ମୁନା ଲାଗୁଥିଲେ ବି ପରଛା ଲାଗିଯାଏସି ବୋଲ ତ
1: ଯେ ଇଟା ତ ସମୟ ବି ହେଇ ଆସିଲା ନ
0: ହେ ଭାତିଆ ଉପରେ ହେଲାନ
1: ଯେ ବସ୍ତା କାଁ ବୁଲଛେ
0: ଯୋ ଯୋ
1: ଜୁହାର ଦାଦା
0: ଜୁହାର ବାବୁ ଜୁହାର।

ପ୍ରଚାର କଲୁ। ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ ଆକାଶବାଣୀ ବଲାଙ୍ଗୀର। ସମୟ ରାତି 8ଟା ହେବାକୁ ଯାଉଛି। ଓଲ୍ଡ ଟ୍ରାଫର୍ଡ ମାଞ୍ଚେଷ୍ଟରଠାରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ମହିଳା T20 ବିଶ୍ୱକପ୍ କ୍ରିକେଟ୍ ମ୍ୟାଚ୍ର ଧାରାବିବରଣୀ ରିଲେ କରି ପ୍ରଚାର କରିଛୁ ଆପଣମାନଙ୍କ ପାଇଁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଶୁଣୁଥିଲେ ଓଲ୍ଡ ଟ୍ରାଫେଡ୍ ମଞ୍ଚେଷ୍ଟରଠାରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିଲା ମହିଳା T20 ବିଶ୍ୱକପ୍ କ୍ରିକେଟ୍ ମ୍ୟାଚ୍ର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ। ଆକାଶବାଣୀ ବଲାଙ୍ଗୀର ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି FM ବ୍ୟାଣ୍ଡ 101.9 MHz।

ଶୁଣୁଥିଲେ ପଣ୍ଡିତ ଚିନ୍ତାମଣି ରଘୁନାଥ ବ୍ୟାସଙ୍କ ଶାସ୍ତ୍ରୀୟ ଖଣ୍ଡ ଗାୟନ ରାଗ ଥିଲା ରାମକଲି। ଆକାଶବାଣୀ ବଲାଙ୍ଗୀର, ସମୟ ରାତି 11:00 ହେବାକୁ ଯାଉଛି। ଆକାଶବାଣୀ ଦିଲ୍ଲୀରୁ ରିଲେ କରି ପ୍ରଚାର କରୁଛୁ ପ୍ରଥମେ ହିନ୍ଦୀରେ ଓ ପରେ ପରେ ଇଂରାଜୀରେ ସମ୍ବାଦ।

ଆକାଶବାଣୀ ବଲାଙ୍ଗୀର। ଶ୍ରୋତା ବନ୍ଧୁ, ଆଜିର ଆମର ଏହି ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ପରବର୍ତ୍ତୀ ଅଧିବେଶନ ସମ୍ପର୍କରେ ଆପଣମାନଙ୍କୁ ଜଣାଇ ଦେଉଛୁ। ଆଗାମୀକାଲି ସକାଳ 6:05ରେ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଆରାଧନା, ଆମ ପରିବେଶ 6:30ରେ, 6:35ରେ ଶ୍ରୀମଦ୍ ଭାଗବତ, 7:25ରେ ଓଡ଼ିଆ ଭକ୍ତି ଗୀତ ଶୁଣିବେ, ଚାଷର ହାଲ 7:35ରେ, 7:40ରେ ଶ୍ରୀରାମଚରିତ ମାନସ ହିନ୍ଦୀ ଭଜନ ଶୁଣିବେ 7:50ରେ,

ଆଠଟା ତିରିଶ ମିନିଟରେ ଓଡ଼ିଆ କଥା ଚିତ୍ରର ଗୀତ, ତାପରେ ପରେ ହିନ୍ଦୀ କଥା ଚିତ୍ରର ଗୀତ ଆଠଟା ପଇଁଚାଳିଶ ମିନିଟରେ। ସକାଳ ନଅଟାରେ ଶୁଣିବେ ବିବିଧ ଭାରତୀ କାର୍ଯ୍ୟକ୍ରମ। ଆକାଶବାଣୀ ବଲାଙ୍ଗୀର, ସମୟ ରାତି 11:12 ହେବାକୁ ଯାଉଛି। ଏଇଠି ଶେଷ କରୁଛୁ ଆଜିର ଆମର ଏଇ ଚଳିତ ଅଧିବେଶନକୁ। ପରବର୍ତ୍ତୀ ଅଧିବେଶନର କାର୍ଯ୍ୟକ୍ରମ ସହ ପୁଣି ଆସିବୁ ଆଗାମୀକାଲି ପ୍ରାତଃ 5:55। ଆଜି ପାଇଁ ଆମକୁ ତାହେଲେ ବିଦାୟ ଦିଅନ୍ତୁ ଶ୍ରୋତାବନ୍ଧୁ। ଶୁଭରାତ୍ରି। ଜୟ ହିନ୍ଦ୍।